ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 5:56:17 ଆଜି ଶୁକ୍ରବାର 1948 ଶକାବ୍ଦ ଜ୍ୟେଷ୍ଠ 15 ଦିନ 2026 ମସିହା ଜୁନ୍ ମାସର 5 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭକାମନା ସହିତ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଟ୍ଜ ଓ ଏଫ୍ଏମ୍ ମହାନଦୀ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଜଗତ ଜନନୀ କରୁଣାମୟୀ ମା, ସାରା ଜଗତର କଲ୍ୟାଣ ପାଇଁ ଚିର ଆଶିଷମୟୀ ଭାବେ ଅନେକ ରୂପରେ ବିରାଜିତା ଏହି ଧରାଧାମରେ ମା ବୋଲି ଡାକିଦେଲେ ଓ କରୁଥିବା ସେ ହିଁ କେବଳ ଏକ ଅମୃତମୟ ଆଶିଷ ଭରା ବିଶ୍ୱାସରେ ପରିପୂର୍ଣ୍ଣ ଦିବ୍ୟ ଅନୁଭବ। ସେଇ ଦୁଃଖ ହାରିଣୀ ସୁଖ ଶାନ୍ତି ଶକ୍ତି ପ୍ରଦାୟୀଙ୍କ ଚରଣରେ କୋଟି ପ୍ରଣାମ ସହିତ ବନ୍ଦନାର ପ୍ରଥମ ଅର୍ଘ୍ୟ। କଣ୍ଠଶିଳ୍ପୀ ବୀଣାପାଣି ରଥ, ଗୀତ ରଚନା ସଫିକ୍ ଅହମ୍ମଦ ସିଦ୍ଦିକୀ।

ଭାବରେ ବନ୍ଧା ଭାବଗ୍ରାହୀ ପ୍ରେମର ଭାବଧାରାରେ ନିତ୍ୟ ପ୍ରଭୁଙ୍କର ବାସ ସେଇ ଅନନ୍ତ ବ୍ରହ୍ମାଣ୍ଡ ଈଶ୍ୱରଙ୍କୁ କେବଳ ପ୍ରେମରେ ହିଁ ପ୍ରାପ୍ତ କରିହୁଏ। କେଉଁ କଣ୍ଠରେ ଗାଇବି ସେ ପ୍ରଭୁ ମହିମା ସଂସାରେ ଦେବାକୁ ଦିଶୁନାହିଁ ଯାହା ଉପମା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ରାଜା ମଜୁମଦାର। ଗୀତ ରଚନା ବଳରାମ ହୋତା।

ଏ ନୟନ ଯାହା ଦେଖୁଛି, ଏ ହୃଦୟରେ ଯେଉଁ ଆନନ୍ଦ ତୃପ୍ତିମୟ ଅନୁଭୂତି ସୃଷ୍ଟି ହେଉଛି, ଏ ତୁଣ୍ଡ ଯେଉଁ ଅମୃତମୟ ଶବ୍ଦରେ ସୁସଜ୍ଜିତ ହୁଏ, ତାହା ହେଉଛି କେବଳ ସେଇ ଅନନ୍ତ ସତ୍ତାଙ୍କର ଦର୍ଶନ, ତାଙ୍କରି ନାମ କୀର୍ତ୍ତନ, ଭକ୍ତି ଓ ଭାବର ଏକ ଦିବ୍ୟ ଅନୁଭବ। ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟ ଭବ୍ୟ ଚେତନା କେବଳ ନିହିତ ସେଇ ମହିମାମୟ ଭାବଧାରାରେ। ଭକ୍ତିର ମୂର୍ଚ୍ଛନାରେ ଏଥର

ଜୀବନର ସମସ୍ତ ଚଲାପଥ କର୍ମରେ ନିର୍ଦ୍ଧାରିତ ସତ, କିନ୍ତୁ ସକଳ କାର୍ଯ୍ୟରେ ସାକ୍ଷୀ କେବଳ ସେହି ଅଦୃଶ୍ୟ ଶକ୍ତି। ତେଣୁ ଭକ୍ତଟିଏ ସବୁ କିଛିକୁ ସମର୍ପଣ କରିଥାଏ ସେହି ପରମ ବ୍ରହ୍ମ ପରମ ପୁରୁଷ ପରମାତ୍ମାଙ୍କୁ। ଭକ୍ତିକୁ ପ୍ରେମ ଓ ବିଶ୍ୱାସରେ ସଜେଇ ଦେଇ ପଥ ଚାଲିବାର ପ୍ରୟାସରେ ମିଳିଥାଏ ଆତ୍ମତୃପ୍ତି ଓ ସାହସ। ହୃଦୟର ଯେତେ ଅନୁଭବକୁ ଶ୍ରୀଚରଣରେ ସମର୍ପି ଦେଇ ଭକ୍ତଟିଏ ଗାଇଯାଏ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ମୋଆରତ ନଳିନୀ ବନକୁ କର ଦଳନ। ସମବେତ କଣ୍ଠରେ ଏହି ଗୀତଟି ସାଲବେଗଙ୍କ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସମ୍ବଲପୁରୀ ଭକ୍ତି ଗୀତଟିଏ। ଦୁର୍ଗା ନାରାୟଣ ପ୍ରସାଦ ମିଶ୍ରଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ନକୁଳ କୁଆଁର।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ ବୀଣାପାଣି ରଥ, ରାଜା ମଜୁମଦାର, ଦେବେନ୍ଦ୍ର କର, ନକୁଳ କୁଆଁର ଏବଂ ସମବେତ କଣ୍ଠଶିଳ୍ପୀ। ଗୀତଗୁଡ଼ିକୁ ରଚନା କରିଥିଲେ ସଫିକ ଅହମ୍ମଦ ସିଦ୍ଦିକୀ, ବଳରାମ ହୋତା, ଅଭିରାମ ପରମହଂସ, ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର ଏବଂ ସାଲବାଗଙ୍କ ଗୀତ ରଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

0: ବୁଢ଼ାଟିଏ ଗଛ ଲଗାଉଥିଲା। ରାସ୍ତାରେ ଯାଉଥିବା ଜଣେ ପଥିକ ପଚାରିଲେ, ଅଜା, ଏହି ବୟସରେ ଗଛ ଲଗାଉଛ? ଗଛରେ ଫଳ ହେବା ପର୍ଯ୍ୟନ୍ତ ତମେ କ'ଣ ବଞ୍ଚିଥିବ? ବୁଢ଼ାଟି ହସି ଉତ୍ତର ଦେଲା, ପୁଅ, ଆଜି ତୁ ଯେଉଁ ଗଛର ଫଳ ଖାଉଛୁ ତାକୁ କ'ଣ ତୁ ଲଗେଇଥିଲୁ? କାହାଣୀଟି ପୁରୁଣା ମନେ ହୁଏ, ବର୍ତ୍ତମାନର କଥିତ ଭାଷାରେ ପୁରୁଣା ରେକର୍ଡ ବଜାଉଛ ବୋଲି କହିବେ, କିନ୍ତୁ କାହାଣୀର ପ୍ରାସଙ୍ଗିକତା କେବେ ପୁରୁଣା ହେବ ନାହିଁ। ଆଜି ଆମେ ରାସ୍ତା କଡ଼ରେ, ଗାଁ ମୁଣ୍ଡରେ କିମ୍ବା ସହରରେ ଯେଉଁ ବୃକ୍ଷଲତା ଦେଖୁଛୁ, ଯାହାଫଳରେ ଆମେ ଫଳମୂଳ ପାଉଛୁ, କାଠ ପାଉଛୁ, ବିଶ୍ରାମ ନେବା ପାଇଁ ଛାଇ ପାଉଛୁ, ତାକୁ କ'ଣ ଆମେ ଲଗେଇଛୁ? ଲଗେଇ ତ ନାହୁଁ, କିନ୍ତୁ ତାର ଫାଇଦା ନେଉଛୁ ଏବଂ ନିଜେ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ କିଛି କରୁନାହୁଁ। ବୃକ୍ଷ ହିଁ ଜୀବନ ବୋଲି କହୁଛୁ, ଲୋକଙ୍କୁ ସଚେତନ କରାଉଛୁ, କିନ୍ତୁ ଏହା କିଛି ନୂଆ କଥା ନୁହେଁ। ଆମ ପରମ୍ପରାରେ ଯୁଗ ଯୁଗ ଧରି ବୃକ୍ଷଲତାକୁ ପ୍ରାଧାନ୍ୟ ଦିଆଯାଇଛି। ଶାସ୍ତ୍ରପୁରାଣମାନଙ୍କରେ ଦେବାଦେବୀଙ୍କ ସହିତ ସେମାନଙ୍କୁ ଯୋଡ଼ାଯାଇଛି, ଏପରିକି ଦୁବଘାସକୁ ମଧ୍ୟ ଛଡ଼ାଯାଇ ନାହିଁ। ଶାସ୍ତ୍ରପୁରାଣ ବ୍ୟତୀତ ପ୍ରାଚୀନ ଭାରତୀୟ ଚିକିତ୍ସା ବିଜ୍ଞାନରେ ମଧ୍ୟ ବୃକ୍ଷଲତାର ଔଷଧୀୟ ଗୁଣ ସମ୍ପର୍କରେ ସୂଚନା ଦିଆଯାଇଛି। ଏଭଳି ଏକ ପରମ୍ପରାରେ ବଢ଼ି ଯଦି ଆମେ ବୃକ୍ଷଲତା ସମ୍ପର୍କରେ ସଚେତନତା ଆବଶ୍ୟକ କରିବା, ଆମ ସମ୍ପର୍କରେ ବା ଆଉ କ'ଣ କୁହାଯାଇପାରିବ? ସମ୍ପ୍ରତି ଯାହା ପରିସ୍ଥିତି ହେଲାଣି, ବେଳ ହୁଁ ସାବଧାନ ନହେଲେ ଏହା ଯେ ବିଷମ ଆଡ଼କୁ ଗତି କରିବ ଏଥିରେ ସନ୍ଦେହ ନାହିଁ। ଦିନ ଥିଲା, ସହର ଆଖପାଖ ଅଞ୍ଚଳରୁ ଲୋକେ ଭାର ଭାର ଆମ୍ବ, ପିଜୁଳି ଆଦି ସହରକୁ ବୋହି ଆଣୁଥିଲେ, କିନ୍ତୁ ବର୍ତ୍ତମାନ ଗ୍ରାମାଞ୍ଚଳରେ ନା ଗଛ ଅଛି ନା ତୋଟା ଅଛି। ଭାଗ୍ୟକୁ ଆଜିକାଲି ଲାର୍ଜ ସ୍କେଲ୍ ଫାର୍ମିଂ ବା ବଡ଼ ଧରଣର ଚାଷ କରାଯାଇ ବିଭିନ୍ନ ଫଳ ଉତ୍ପାଦନ କରାଯାଉଛି ବୋଲି ସିନା, ନହେଲେ ଅବସ୍ଥା ଯେ କ'ଣ ହୁଅନ୍ତା ନ କହିବା ଭଲ। ଗଛ ଯେ ଆମର କେତେ ଉପକାରୀ ତା ସମସ୍ତେ ଜାଣନ୍ତି, କେବଳ ଆମ ମଧ୍ୟରେ ସଚେତନତାର ଅଭାବ ରହିଛି, ବିଶେଷ କରି ଗ୍ରାମାଞ୍ଚଳରେ। ପରିବେଶ ଯେଭଳି ସନ୍ତୁଳିତ ରହିବ, ଆବଶ୍ୟକ ପରିମାଣର ଜଙ୍ଗଲ ରହିବା ନିତାନ୍ତ ଆବଶ୍ୟକ। ଏକ ସର୍ଭେରୁ ଜଣାପଡ଼ିଛି, ଆମ ଦେଶରେ ସର୍ବନିମ୍ନ ଯେତେ ଜଙ୍ଗଲ ରହିବା କଥା ତାର ଅଧା ମଧ୍ୟ ନାହିଁ। ଆମ ଏ ଅଞ୍ଚଳରେ ମଧ୍ୟ ଜଙ୍ଗଲର ପରିମାଣ ହ୍ରାସ ହୋଇ ତାପମାତ୍ରାରେ ତାରତମ୍ୟ, ଜଳସ୍ତର ହ୍ରାସ ଭଳି ଲକ୍ଷଣ ଦେଖାଗଲାଣି, ଯାହାଫଳରେ ଏ ଅଞ୍ଚଳ ଦିନେ ମରୁଭୂମିରେ ପରିଣତ ହୋଇଯିବ ବୋଲି ପରିବେଶବିତ୍ମାନେ ସତର୍କବାଣୀ ଶୁଣାଇଲେଣି। ବ୍ୟାପକ ଜଙ୍ଗଲ ଧ୍ୱଂସ ହେବା ଫଳରେ ବନ୍ୟ ସମ୍ପଦ ନଷ୍ଟ ହେବା ସହିତ ନିରୀହ ପଶୁପକ୍ଷୀମାନେ ମଧ୍ୟ ବାସହରା ହୋଇ ଏଣେତେଣେ ପଳାଇବା ଆରମ୍ଭ କଲେଣି। ହାତୀ, ଭାଲୁ ଭଳି ବନ୍ୟଜନ୍ତୁ ସହର ଓ ଗ୍ରାମାଞ୍ଚଳକୁ ପଶିଆସି ଉପଦ୍ରବ ଆରମ୍ଭ କଲେଣି। କିଛିଦିନ ତଳେ ଏକ ଉଡ଼ନ୍ତା ଗୁଣ୍ଡୁଚି କୌଣସି ଏକ ଗ୍ରାମ ନିକଟରେ ଧରାପଡ଼ିଥିବା ଦେଖାଯାଇଥିଲା। ତେଣୁ ଏବେ ଭାବିବାର ଏବଂ ଯତ୍ନବାନ ହେବାର ସମୟ ଆସିଛି। ସରକାର ଯେତେ ଆଇନକାନୁନ ପ୍ରବର୍ତ୍ତନ କଲେ, ଯେତେ ଉଦ୍ୟମ କଲେ ମଧ୍ୟ, ଆମେ ଯଦି ନିଜେ ବୃକ୍ଷଲତା ଓ ଜଙ୍ଗଲକୁ ନିଜସ୍ୱ ସମ୍ପଦ ନ ଭାବିବା ଏବଂ ଧ୍ୱଂସ କରି ଚାଲିବା, ଏଭଳି ଏକ ସମୟ ଆସିବ, ବୁଢ଼ାର ଗଛ ଲଗାଇବାର କାହାଣୀ ଶୁଣାଇବା ପାଇଁ ବୋଧହୁଏ ଏ ଧରାପୃଷ୍ଠରେ ଆଉ କେହି ନଥିବେ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ସ୍କୃତ ଶ୍ରୀମଦ ଭାଗବତର 402 ଭାଗ।

ଅକ୍ରୁର ମଣି ପ୍ରଭାବରେ କାଶୀରେ ସ୍ୱର୍ଣ୍ଣବେଦିକା ଯୁକ୍ତ ଯଜ୍ଞଶାଳାରେ ଯଜ୍ଞ କରୁଥିଲେ, ତେଣୁ ତାଙ୍କ ପାଖରେ ମଣି ନାହିଁ ବୋଲି କହିପାରିଲେ ନାହିଁ। ଲୁଚାଇଥିବା ମଣିଟିକୁ ସେ କୃଷ୍ଣଙ୍କୁ ଦେଲେ। ଏବେ ପାଣ୍ଡବମାନେ ବନବାସରୁ ଫେରିଛନ୍ତି, କୃଷ୍ଣ ତାଙ୍କୁ ସମ୍ଭାସିବା ପାଇଁ ଯାଇଛନ୍ତି। ଦ୍ୱାରକା ଲୀଳାର ଫାଙ୍କେ ଫାଙ୍କେ ଏମିତି କୁରୁ ପାଣ୍ଡବଙ୍କ କଥା ଆସିଛି। ଉଭୟତ୍ର କୃଷ୍ଣଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଏବେ ସେ ଅର୍ଜୁନଙ୍କ ସହିତ ଅରଣ୍ୟକୁ ଯାଇ କାଳିନ୍ଦୀ ନାମ୍ନୀ କନ୍ୟାକୁ ଭେଟିଛନ୍ତି ଓ ଖାଣ୍ଡବ ଦହନ ଉପଲକ୍ଷେ ଅର୍ଜୁନଙ୍କ ସାରଥିତ୍ୱ ସ୍ୱୀକାର କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥଦାସକୃତ ଶ୍ରୀମଦ ଭାଗବତର 402ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକେ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ଘର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଶେଷ ହେଉଛି। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇତାକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି ଓଡ଼ିଶା ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛେ ବୋଲି କହିଛନ୍। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ପିପିଲି ଗସ୍ତତି ଯାଇକରି ଜବାହର ବିଦ୍ୟାପୀଠ ପରିସରନ 80 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହେବାର୍କେ ଥିବା ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଶିଳାନ୍ୟାସ କରିଛନ୍। ଜଗନ୍ନାଥପୁର ମୌଜାନ 5 ଏକର୍ ଅତକା ଜମିନ୍ଥି ତିଆରି ହେବାର୍କେ ଥିବା ଇ ହବ୍ନ 50 ବୈଷୟିକ ଦୋକାନ, 6 ସରକାରୀ ସୋରୁମ୍, ଲାଇଭ୍ ଡେମନ୍ଷ୍ଟ୍ରେସନ୍ କେନ୍ଦ୍ର, ତାଲିମ କେନ୍ଦ୍ର, ଓଡ଼ିଆ ଫୁଡ୍କୋର୍ଟ, ମୁକ୍ତାକାଶ ରଙ୍ଗମଞ୍ଚ ବାଗିର ସୁବିଧା ରହିବା। ପ୍ରଧାନମନ୍ତ୍ରୀଙ୍କର ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରଥି ପିପିଲି କେନ୍ଦ୍ରକେ ବିଶ୍ୱ ବଜାର ସାଙ୍ଗେ ଯୋଡ଼ବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଲଣ୍ଡନର ପ୍ରତିଷ୍ଠିତ ଲିଭରପୁଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ବାଙ୍ଗାଲୁରୁନ ଖୋଲବାର୍କେ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପତ୍ର ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଉ ୟୁକେର ବୈଦେଶିକ ସଚିବ ଡାଭିଡ୍ କ୍ୟାମେରନ୍ଙ୍କର ଉପସ୍ଥିତିଥି ଅନୁମୋଦନ ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପଦକ୍ଷେପକେ ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ ଆଉ ଭାରତକେ ବୈଷୟିକ ଜ୍ଞାନ ଆଉ ଗବେଷଣାର କେନ୍ଦ୍ର ବନାବାର ଦିଗେ ଗୋଟିଏ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନଥି ଓଡ଼ିଶାକେ ଜାତୀୟ ସ୍ତରର ଶ୍ରେଷ୍ଠ ପୁରସ୍କାର ମିଳିଛି। ଘର ଛାତ ଉପରେ ରୁପ୍ଟପ୍ ସୋଲାର ଲଗାବାର କ୍ଷେତ୍ରଥି ଓଡ଼ିଶା ସବୁନୁ ଅତକା ଗ୍ରାହକ ଆବେଦନ, ପ୍ରକଳ୍ପ ସ୍ଥାପନା ଆଉ ସବୁନୁ ଅତକା ଥର ବିଦ୍ୟୁତ୍ ବିତରଣ କମ୍ପାନୀ ଯାଞ୍ଚଥି ପହିଲା ଠାନେ ରହିଛି। ସେନ୍ତା ଭେଣ୍ଡର ପଞ୍ଜୀକରଣଟି ରାଜ୍ୟ 3 ଠାନେ ରହିଛି। ନୂଆଦିଲ୍ଲୀନୁ ହୋଇଥିବା ଉତ୍ସବଥି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ଏହି ପୁରସ୍କାର ଗ୍ରହଣ କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ଏହି ସଫଳତା ଲାଗି ଖୁସି ଜାହିର କରିବାର ସହିତ ଓଡ଼ିଶା ସାରା ଦେଶ ଲାଗି ଗୋଟିଏ ଉଦାହରଣ ହୋଇଛି ବୋଲି କହିଛନ୍। ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ ଆଉ ସମୟୋପଯୋଗୀ କରିବାର ଲକ୍ଷ୍ୟଟି ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ତରଫ ଗଲାକାଲି ପୁଲିସ ଭବନର ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଉଦ୍ଯାପନୀ ଅଧିବେଶନଟି ଯୋଗ ଦେଇକରି କହିଛନ୍, ସମୃଦ୍ଧ ଓଡ଼ିଶା ଲାଗି ଉପକୂଳ ସୁରକ୍ଷା ବହୁତ ଜରୁରୀ ଆଏ। ସମ୍ମିଳନୀଟି କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀ ଆଉ 18 ବିଭାଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଗଲାକାଲି 6 ଦିନ ସରିଛି। ବେଲବୁଡ଼ର 6 ତକ ରାଜ୍ୟ 1,02,32,279 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ପରିବେଶର ସୁରକ୍ଷା ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସାରା ପୃଥିବୀନ 1973 ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢ଼ୁଥିବା କଲକାରଖାନା, ସହରୀକରଣ, ପ୍ଲାଷ୍ଟିକ୍ର ବ୍ୟବହାର ଆର୍ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ, ଜଳବାୟୁ ପରିବର୍ତ୍ତନ ହେଉଛି। ଏଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ। ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଗଛ ଲଗାବାର ଆର୍ ତାର ସୁରକ୍ଷା କରବାର, ସିଙ୍ଗିଲ୍ ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଶ୍ୱ ପରିବେଶ ଦିବସ ଅବସରରେ ସଭେ ଏକଠାନିଆ ହୋଇକରି ପ୍ରକୃତିନୁ ପ୍ରେରଣା ନେଇକରି ଜଳବାୟୁ ସୁରକ୍ଷା ଓ ଆଇବା ପିଢ଼ିର ସୁରକ୍ଷା ଲାଗି ଗୋଟିଏ ସବୁଜ ସ୍ଥାୟୀ ଆଉ ସୁସ୍ଥ ପୃଥିବୀର ଗଠନ ଲାଗି ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍। ଆଜି ବେଲବୁଡ଼େ ଭୁବନେଶ୍ୱର ଲୋକସେବା ଭବନ ଷ୍ଟେଟ୍ କନ୍ଭେନ୍ସନ୍ ସେଣ୍ଟର୍ନ ହେବାରକେ ଥିବା ରାଜ୍ୟସ୍ତରୀୟ ସମାରୋହଟି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପବିତ୍ର ଶୀତଳଷଷ୍ଠୀ ଯାତ୍ରାକେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଆଉ ଶାନ୍ତିପୂର୍ଣ୍ଣ କରବାର ଲାଗି ସମ୍ବଲପୁର ମହାନଗର ନିଗମ ତରଫ ବ୍ୟାପକ ପ୍ରସ୍ତୁତି ମୂଲ ହୋଇଛି। ବର୍ଷା ମାସକେ ନଜରଥି ରଖିକରି ସହରର ଭିନ୍ ଭିନ୍ ମୁଖିଆ ଜାଗା ଡ୍ରେନ୍ର ସଫେଇ କାମ ପୂରା ହୋଇଛି। ଶୋଭାଯାତ୍ରା ଯାଉଥିବା ରୁଟ୍ଥି ଉଚ୍ଛେଦ ଅଭିଯାନ କରିକରି ରାସ୍ତା ଓ ସରକାରୀ ଜମିନରୁ ଅବୈଧ ଦଖଲ ହଟାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ଆଉ କେବୁଲ୍ ଅପରେଟରମାନଙ୍କୁ ଭିନ୍ ଭିନ୍ ଜାଗାମାନଙ୍କେ ଝୁଲୁଥିବା ତାରମାନଙ୍କୁ ମାଟ୍ର 8 ମିଟର ଉଚ୍ଚାକେ ଉଠାବାର ଲାଗି ବିଲ୍ ନିର୍ଦ୍ଦେଶ ଦିଆଯାଇଛି।

0: आरबीआई अल्पकालिक लाभांश मिति साधनानि द्रव्यता उपायांच उपयुज्य विपण्याः विकृति परिहर्तुं वित्तीय स्थिरतां च समर्थयितुं शक्नोति। एसबीआई इत्यनेन संसूचितं यत् भारतं सापेक्षक रूपेण प्रबलं समष्टि आर्थिक मूल्यं निरन्तरं अनुभवति तथा च वर्तमान मुद्रास्फीति प्रतिसन्धि बहुधा बाह्य कारणानां विशेषतः पश्चिम एशियायाः भू राजनैतिक समस्यया अशोधित मूल्यानां वर्धनेन च प्रेरिता अस्ति। लोकसभायाः पूर्व महासचिवः संवैधानिक विशेषज्ञः च सुभाष सी कश्यपः दीर्घकालं यावत् अस्वस्थतायाः अनन्तरं गतदिने राजधान्यां नवदिल्ल्यां निधनम् उपगतः। असौ 97 वर्षीयः आसीत्। एकं राष्ट्रं एक निर्वाचनम् इति विधे निर्माणाय संघटितायाः उच्चस्तरीय समित्याः सदस्यः अपि आसीत् डॉ कश्यपः। अधिक पुस्तकानां लेखकः सः गतशताब्दस्य 83 तमाब्दात् 90 तमशताब्दं यावत् लोकसभायाः महासचिवरूपेण कार्यं कृतवान्। प्रवर्तन निदेशालयेन मिजोरम राज्यस्य चम्पाई क्षेत्रे नव परिसरेषु अन्वेषणं कृतम्। एतदन्वेषणं धनशोधन सम्बद्धस्य प्रकरणस्य सन्दर्भे वर्तते यत्र 70 अधिक 900 कोटि रूप्यकाणां अपराधस्य आयः सम्मिलितः अस्ति। प्रवर्तन निदेशालयेन उक्तं यत् अन्वेषणेन ज्ञातं यत् बर्मा देशस्य नागरिकाः जोखावथर चम्पाई नगरयोः माध्यमेन सीमा शुल्कं विना तीआउ नद्याः पारं भारते शुष्कवृक्षाणां तस्करणं विधाय सीमायां स्थानीय सुगमकर्ताभ्य च वस्तुवाहनानि समर्पयन्ति स्म। विदेशमन्त्री डॉ जयशंकर यह नवदिल्ल्यां वेनेजुएला देशस्य कार्यवाहक राष्ट्रपतिना डेल्सी रोड्रीज इत्यनेन सह अमिलत्। द्वावेव नेतारो भारत वेनेजुएला देशयो संबंध विषये चर्चां कृतवन्तो। ऊर्जा व्यापार निवेश स्वास्थ्य सेवा वाहन च इत्यादि क्षेत्राणि अधिकृत्य सहयोगं वर्धयितुं नूतनान् अवसरान् च अन्विष्यताम्।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ କେଶ ସମସ୍ୟା ଓ ଆୟୁର୍ବେଦ ସମାଧାନ କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। 7:30 ପରିବେଶ ସୂଚନା ଏଥିରେ ଶୁଣିବେ ବିଶ୍ୱ ପରିବେଶ ଦିବସ କହିବେ ଡକ୍ଟର ସମାପିକା ଦାସ। 7:35 ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କଣ୍ଠଶିଳ୍ପୀ ପଙ୍କଜ କୁମାର ଜାଲ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର ଏବଂ ଗୀତ ରଚନା ପରଶୁରାମ ନାଥ। 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିବେକାନନ୍ଦ ପାଣିଗ୍ରାହୀ ଏବଂ ଅଶୋକ କୁମାର ସୁନା। 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ପୂର୍ଣ୍ଣିମାନନ୍ଦ ଏବଂ ଅନନ୍ତ କୁମାର ସାହୁ। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଚେତନାମୟୀ ବେହେରା। 11:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ମୋହନ ସେଠ ବାସୁଦେବ ମହାପାତ୍ର ବିଭୂତିଭୂଷଣ ପଟ୍ଟନାୟକ ଏବଂ ତୁଳାରାମ କଲେତ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା 12:00 ବାତାୟନ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ସୁନୀତି ବେହେରା ଏବଂ ମୀରା ମିଶ୍ର। 1:20 ଘର ସଂସାରର ତନ୍ମନ ଧନ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଗ୍ରୀଷ୍ମ ଋତୁରେ ଦେଖାଯାଉଥିବା ସାଧାରଣ ରୋଗର କାରଣ ଓ ପ୍ରତିକାର ଏ ସମ୍ପର୍କରେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ସହ କଥାବାର୍ତ୍ତା। 2:45 ହିନ୍ଦୀ କଥାଚିତ୍ର ଗୀତ। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଏଥିରେ ଶୁଣିବେ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଏ ସମ୍ପର୍କରେ ତ୍ରିଲୋଚନ କିଷାନଙ୍କ ସହ କଥାବାର୍ତ୍ତା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। 4:02 ପ୍ରଚାର କରିବ ନାଟକ ଶକୁନିର ହସ ରଚନା ଅର୍ଜୁନ ମୋହନ ସାହୁ ପ୍ରଯୋଜନା ମୁରଲୀଧର ପଣ୍ଡା। ଅପରାହ୍ନ 4:30 ସମ୍ବଲପୁରୀ ଗୀତ ଶୁଣିବେ। ସନ୍ଧ୍ୟା 5:02 ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ସଂକୀର୍ତ୍ତନ ପରିବେଷଣ କରିବେ ଲଳିତ ମୋହନ ପଣ୍ଡା ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ। 6:10 ଆଦିବାସୀ ଗୀତ, ଏଥିରେ ମୁଣ୍ଡାରୀ ଗୀତ ପରିବେଷଣ କରିବେ ରୋୟାନ ସୁରିନ ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର, ଏଥିରେ ଶୁଣିବେ ଖରିଫ ଋତୁରେ ବାଇଗଣ ଚାଷ, ଡକ୍ଟର ପ୍ରଦୀପ କୁମାର ବଢ଼େଇଙ୍କ ସହ କଥାବାର୍ତ୍ତା। 8:02 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ଼ ଏବଂ ନବୀନ କୁଅଁର। 8:15 ହିନ୍ଦୀ ଭକ୍ତି ଗୀତ। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ବେହେଲା ବାଦନ ପରିବେଷଣ କରିବେ ପଣ୍ଡିତ ଡିକେ ଦତ୍ତାର। ଏଇ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏହି ଯେଉଁ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲିସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସ୍ର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ଭଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିଭିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5ଟି ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ

0: ପୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ୱର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32ରେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ, ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। କେଶ ସମସ୍ୟା ଓ ଆୟୁର୍ବେଦ ସମାଧାନ କହୁଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
2: କେଶ ଆମର ଜୀବନର ସୌନ୍ଦର୍ଯ୍ୟ ପାଇଁ ବହୁତ ଆବଶ୍ୟକ ଅଛି। ଆଜିକାଲି ଦେଖାଯାଉଛି ବହୁତ ଲୋକଙ୍କ ପାଖରେ ଅଳ୍ପ ବୟସରୁ ହିଁ କେଶ ଧଳା ହେବା ଆରମ୍ଭ ହୋଇଯାଉଛି ଏବଂ କେଶ ଝଡ଼ିବା ଆରମ୍ଭ କରୁଛି। କେଶ ଝଡ଼ିବା କେବଳ କେଶର ସମସ୍ୟା ନ ହୋଇନପାରେ, ଏହା ଦେହର ବିଭିନ୍ନ ରୋଗ କାରଣରୁ ମଧ୍ୟ କେଶ ଝଡ଼ିଥାଏ। ତେଣୁ ସାମଗ୍ରିକ ଭାବରେ ଦେହ ଯଦି ଭଲ ରହିବ ତେବେ କେଶ ନିଶ୍ଚିତ ଭାବରେ ମଜବୁତ ରହିବ, କଳା ରହିବ ଏବଂ ତାହା ଝଡ଼ିବ ନାହିଁ। କେଶର ଯତ୍ନ ନେବା ପାଇଁ ଆମର ଆୟୁର୍ବେଦରେ ବିଧିବିଧାନ ରହିଛି। ଆୟୁର୍ବେଦରେ ଆମେ ତୈଳାଭଙ୍ଗ କରିବା ପାଇଁ କହିଥାଉ। କେଶ ପାଇଁ ତୈଳ ମୁଣ୍ଡରେ ଲଗାଇବାଟା ଗୋଟିଏ ନିହାତି ଜରୁରୀ ପଦକ୍ଷେପ ବୋଲି ଆୟୁର୍ବେଦ କହିଥାଏ। ତେଣୁ ନିୟମିତ ଭାବରେ ଆମେ ବିଭିନ୍ନ ପ୍ରକାର ତେଲ ବ୍ୟବହାର କରୁଥାଉ। ତେଲରେ ଆମର ନସ୍ୟ ନିଆଯାଏ, କର୍ଣ୍ଣପୂରଣ କରାଯାଏ ଏବଂ ନାଭିରେ ମଧ୍ୟ ତେଲ ପକାଯାଏ। ଯଦି ଆପଣ କେଶ ଠିକ୍ ରଖିବାକୁ ଚାହୁଁଛନ୍ତି ତେବେ ନସ୍ୟ ତେଲ ନାକରେ ପକାଇବାଟା ବହୁତ ଜରୁରୀ। ଆମ କୁହାଯାଏ ନାସା ହିଁ ଶୀରୋଷ ଦ୍ୱାର, ନାକ ମାଧ୍ୟମରେ ତାହା କେଶମାନଙ୍କ ପାଖରେ ପହଞ୍ଚେ ବୋଲି ଆୟୁର୍ବେଦରେ ବିଶ୍ୱାସ ରହିଛି। କୁହାଯାଏ ଯଦି ଆପଣ ନିମ ତେଲର ନସ୍ୟ ନେଉଛେ ତେବେ ଧଳା ଚୁଟି ବହୁ ପରିମାଣରେ କମିଯାଏ। ତେଣୁ ଆୟୁର୍ବେଦରେ ବିଭିନ୍ନ ଅଣୁ ତୈଳ ଅଛି, ତାହାକୁ ନେଇ ମଧ୍ୟ ଆମେ ନିୟମିତ ଭାବରେ ନସ୍ୟ ନେବା ଦରକାର। ନାକରେ ଯଦି 2-2 ଠୋପା କୌଣସି ବି ତୈଳ, ନଡ଼ିଆ ତେଲ ହେଉ, ରାଶି ତେଲ ହେଉ, ତାହା ଯଦି ପକାଇବା ତେବେ ଆମର ଚେହେରାର ମଧ୍ୟ ଗ୍ଲୋ ହବ ରହିବ ଏବଂ ଚେହେରା ସହଜରେ ଆମର ଲୋଚାକୋଚା ହେବ ନାହିଁ ବହୁତ ଏଜ୍ ହେଲା ପରେ ମଧ୍ୟ, ଏବଂ ତା ସହିତ କେଶ ପାଇଁ ମଧ୍ୟ ବହୁତ ବଢ଼ିଆ। କେଶର ଯତ୍ନ ନେବା ପାଇଁ ଆମେ କେଶକୁ ଖରା ଏବଂ ପବନରୁ ରକ୍ଷା କରିବା ଦରକାର। ଯଦି ଆପଣ ବାହାରକୁ ଯାଉଛନ୍ତି ତ ପଗଡ଼ି ଆଗରୁ ପିନ୍ଧୁଥିଲେ, ଆଜିକାଲି ଆପଣ ଟୋପି କିମ୍ବା ହେଲମେଟ୍ ପିନ୍ଧନ୍ତୁ, ଯାହାଦ୍ୱାରା

0: ଆପଣ ଖରାରୁ ତାକୁ ରକ୍ଷା କରିପାରିବେ, ଧୂଳି ଏବଂ ପବନରୁ ମଧ୍ୟ ତାକୁ ରକ୍ଷା କରିପାରିବେ। ଏହାଦ୍ୱାରା ଆମର କେଶ ଡ୍ରାଏ ହୋଇଯାଏ ଯଦି ଆପଣ ଧୂଳି ଏବଂ ପବନ ବେଶୀ ତା ଉପରେ ପଡ଼ୁଛି। ସବୁବେଳେ ବାନ୍ଧିକରି ରଖିବେ, ସୂର୍ଯ୍ୟ କିରଣରୁ ତାକୁ ରକ୍ଷା କରିବା ନିହାତି ଦରକାର। ଏବଂ ତା ସହିତ ଆମେ ବିଭିନ୍ନ ପ୍ରକାର ତୈଳ ମୁଣ୍ଡରେ ଲଗାଇ ପାରିବା କଥା। ତୈଳ ନିଜେ ମଧ୍ୟ ଆମେ ତିଆରି କରିପାରିବା। ଯେମିତି କେଶର ବୃଦ୍ଧି ପାଇଁ ସବୁଠୁ ଭଲ କୁହାଯାଇଛି ଆମର ବର ଓହଳ, ବର ଓହଳକୁ ଆପଣ କାଟିକରି ଆଣନ୍ତୁ, ଛୋଟ ଛୋଟ ଯେଉଁଟା ବାହାରିଥାଏ। ତା ସହିତ ଆପଣଙ୍କର ଜପା କୁସୁମ ବା ଆପଣ ମନ୍ଦାର ଫୁଲ, ଏଇଟା ଆମର କେଶ ପାଇଁ ବହୁତ ବଢ଼ିଆ। ତାକୁ ଆପଣ ନଡ଼ିଆ ତେଲରେ କମ୍ ଆଞ୍ଚରେ ତାଙ୍କୁ ଧୀରେ ଧୀରେ ଧୀରେ ଧୀରେ ଯଦି ଫୁଟେଇବା, ତ କିଛି ସମୟ ପରେ ସେଟା କଲା ପଡ଼ିଯିବ, ଆପଣଙ୍କ ବଟ ଜଡ଼ଟା ହେଲା, ଆପଣଙ୍କର ଜପା କୁସୁମ ହେଲା, ତାକୁ ପୁଣି ଆପଣ ବାହାର କରିକି ଆମର ମୁଣ୍ଡରେ ଲଗାଇ ପାରିବେ। କରି ଲିପ୍ସ ବା ଭୃସଙ୍ଗ ପତ୍ର କହନ୍ତି, ତାହା ମଧ୍ୟ କେଶ ପାଇଁ ବହୁତ ବଢ଼ିଆ। ଏଲୋଭେରା କେଶ ପାଇଁ ବହୁତ ବଢ଼ିଆ। ଯଦି କେଶରେ ଆପଣଙ୍କର ଉପି ହେଉଛନ୍ତି, ତେବେ ଆପଣ ଦହି ଲଗାନ୍ତୁ। ଦହି ସହିତ ଆପଣ ତ୍ରିଫଳା ଚୂର୍ଣ୍ଣକୁ ମିଶାଇକରି ଲଗାଇଲେ ଉପିର ବହୁତ ବଢ଼ିଆ ଆମକୁ ରକ୍ଷା ମିଳିବ। ତା ଛଡ଼ା ଟିକେ ଅଁଳା ନିୟମିତ ଖାଇବେ କିମ୍ବା ଅଁଳା ରସ ନିୟମିତ ପିଇଲେ ମଧ୍ୟ ଆପଣ ଉପି ପାଇଁ ଭଲ ଏବଂ କେଶକୁ କଳା କରିବା ପାଇଁ ମଧ୍ୟ ଏଇଟା ବଢ଼ିଆ କାମ କରେ। ତୁମମାନଙ୍କର ଛୋଟ ଦିନରୁ କେଶ ପାଚି ଯାଉଛି, ସେମାନେ ନିୟମିତ ଭାବରେ ଅଁଳା ସେବନ କରିବା ଦରକାର। ଅଁଳା ସହିତ ଅଁଳା ସୋରଷ ମଧ୍ୟ ସେମାନେ ନିୟମିତ ସେବନ କରିବା ଦରକାର। ତା ଛଡ଼ା ଭୃଙ୍ଗରାଜ ମଧ୍ୟ ନିୟମିତ, ଭୃଙ୍ଗରାଜ ଚୂର୍ଣ୍ଣ ପିଇପାରିବା, ଭୃଙ୍ଗରାଜା ଶବ, ଭୃଙ୍ଗରାଜର ଗୋଟେ ଆସବ ପାଣି ଔଷଧ ତିଆରି ହୁଏ, ତାହା ମଧ୍ୟ ଆମେ ନିୟମିତ ନେଇପାରିବା। ନିୟମିତ ଭାବରେ ଶ୍ୟାମ୍ପୁ ବ୍ୟବହାର କରନ୍ତୁ ନାହିଁ। ଶ୍ୟାମ୍ପୁ ବଦଳରେ ଆପଣ ଶିକାକାଇ ଏବଂ ରିଠା ନିୟମିତ ବ୍ୟବହାର କରିପାରିବେ, ଯାହା ବେଶୀ ଆପଣଙ୍କର ଫେଣ ତ କରିବ ନାହିଁ କିନ୍ତୁ କେଶକୁ ସେ ଭଲ କରିବ। ନିୟମିତ ଭାବରେ ଆପଣ ତାଦ୍ୱାରା ବହୁତ କମ୍ ଶ୍ୟାମ୍ପୁ କରନ୍ତୁ, ତୈଳାଭ୍ୟଙ୍ଗ କରନ୍ତୁ ଏବଂ ରିଠା ଦ୍ୱାରା ହିଁ, ରିଠା ଶିକାକାଇ କିମ୍ବା ତ୍ରିଫଳା ଦ୍ୱାରା ଆପଣଙ୍କର କେଶ ଧୁଅନ୍ତୁ। ଆଗକାଳରେ ଆମେ ଶୁଣିଛୁ ମୁଲତାନୀ ମିଟିରେ ମଧ୍ୟ ଆପଣ କେଶ ଧୋଇଲେ ତାହା ବି ବହୁତ ବଢ଼ିଆ କାମ ଦେଇଥାଏ। ଏସବୁ ହେଲା କେଶର ଯତ୍ନ ପାଇଁ ଆୟୁର୍ବେଦିକ ବ୍ୟବସ୍ଥା।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ, କେଶ ସମସ୍ୟା ଓ ଆୟୁର୍ବେଦ ସମାଧାନ କହିଲେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ

0: ମନ୍ତ୍ରାଳୟ ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ 365 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିଅନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିଅନ୍ସିପ୍ରେ 60 ଅଧିକ ଦେଶରୁ 400 ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 8 ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଚମ୍ପିଅନ୍ସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ଅଧିକ 1 ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି 2 ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍କୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍କୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4 ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29 ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ 1 ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି 9:30 ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ସୁରତ ଓ ଦମନରେ ଆଜି 18,800 ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷର ହାଲ।
2: ମନୁଷ୍ୟ ହଉ କି ପଶୁପକ୍ଷୀ ହଉନ୍ କି ଗଛଲତା ହଉନ୍, ସମକୁ ରୋଗ ବେମାର ହେଇଥିସି ଆର୍ ତାର ପ୍ରତିକାର ଗଲେ କରବାର୍କେ ପଡ଼ିଥିସି। ତ ଆମର ଚାଷୀ ଭାଇମାନେ ଯେନ୍ସି ବି ପଶୁପାଳନ କରୁଛନ୍, ଠିକ୍ ହିସାବେ ଖାଇବାର୍ ପିଇବାର୍ ଚଲାବୁଲା କରୁଥିଲେ ଗଲେ ଘାଏ ଘାଏ ଜୀବନ କ୍ରିୟାର ପରିବର୍ତ୍ତନ ଘଟିଥିସି, ମାନେ ଖାଇବାର୍ ପିଇବାର୍ ଠିକ୍ ହିସାବେ ନାଇଁ ହେଇଥାଏ। ଏନ୍ତା ହେଲେ ଜାନ୍ବେ କି ତାର୍ ଦେହେ ବନେ ନାଇଁନ, ନାହିଁ ତ କେନ୍ସି ବି ରୋଗ ହେଇକରି ଏନ୍ତା ହଉଛେ। ହେନ୍ତା ଯେନ୍ ଚାଷୀ ଭାଇମାନେ ଛେଲ୍ ପାଳନ କରୁଛନ୍, କିଛି ବି ଅସୁବିଧା ଦେଖିଲେ ସାଙ୍ଗେ ସାଙ୍ଗେ ପଶୁ ଡାକ୍ତର ଆଜ୍ଞାଙ୍କର ପାଖକେ ନେବେ ଆର୍ ତାର୍ ଚିକିତ୍ସା କରାବେ। ଦେହେ ଖରାପର କେତେଟା ଲକ୍ଷଣ ରହିଛେ ସେ ତାର୍ ନିହାତି ନିଘା ଦେବେ ଆର୍ ତାର୍ ପ୍ରତିକାର କରାବେ। ଯେନ୍ସି ବି ଜିନିଷ୍ ଖାଇବାକେ ଦେବେ ହେଲେ ଠିକ୍ ସମୟାନ ନାଇଁ ଖାଇବା, ଦେହେଥି ସାଧାରଣ ତାତିନୁ ତାତିଟା ବଢ଼ିଯିବା, ନିଶ୍ୱାସ ନେଲା ବେଲ୍କେ କଷ୍ଟ ପାଇବା, ନାକୁ ପାଏନ୍ ବାହାରିବା ଆର୍ ମୁହଁନୁ ଲାଲ୍ ବୁହିବା, ଆଁଖ ଲାଲ୍ ଦେଖାଯାଇକରି ପାଏନ୍ ବାହାରିବା, ପାନିଆ ଝାଡ଼ା ହେବା, ଝାଡ଼ାନ ରକତ ପଡ଼ବା ଆର୍ ଝାଡ଼ାର ରଙ୍ଗ ବଦଲିଯିବା, ଦିହେ ଘା ଯାଦୁ ନାଇଁ ତ ଉକେନ୍ ହେବା। ଇ ଲକ୍ଷଣମାନେ ଦେଖିଲେ ଡାକ୍ତର ଆଜ୍ଞାକେ ଦେଖାବେ, କେନ୍ ରୋଗନୁ ଏନ୍ତା ହଉଛେ ଡାକ୍ତର ଆଜ୍ଞା ତାର ପ୍ରତିକାର ଗଲେ ବତେଇଦେବେ। ଛେଲ୍ମାନ୍କେ ଜହ କରି ରକତ ଝାଡ଼ା ରୋଗ ହେଇଥିସି। ରକତ ଝାଡ଼ା ଲମେରିଆ ଜାତୀୟ ପରଜୀବୀମାନଙ୍କନୁ ହେଇଥିସି। ଯେନ୍ ଛେଲ୍କେ ଇ ରୋଗ ହେଇଥିବା ତାର ଝାଡ଼ାନୁ ଖାଏତ ଆର୍ ପାଏନ୍ ମଇଲା ହେଇକରି ସୁସ୍ଥ ଛେଲ୍ମାନ୍କେ ସଂକ୍ରମିତ କରିଥିସି। ଛୋଟ ଗୁହାଲେ ବେଶୀ ଛେଲ୍ ପାଳନ କରବେ ହେଲେ ଇ ରୋଗ ସହଜେ ହେଇଥିସି। ଇ ରୋଗର କେତେଟା ଲକ୍ଷଣ ରହିଛେ ସେଟା ହେଲା, ଛେଲ୍କେ ଭୋକ ନାଇଁ ହୁଏ, ଦିହୁ ରକତ କମିଯାଏସି ଆର୍ ଛେଲ୍ ଦୁର୍ବଲ ହେଇଯାଏସି, ପାନିଆ ଝାଡ଼ା ହେସି, ତାର ସାଙ୍ଗେ ରକତ ବି ପଡ଼ିଥିସି ଆର୍ ଝାଡ଼ା କେତ୍ନି କେତେ ଗନ୍ଧସି। ଇ ରୋଗ ନାଇଁ ହେବାର୍ ଲାଗି ଗୁହାଲ୍କେ ସଫା ସୁତୁରା ରଖ୍ବେ ଆର୍ ଗୁହାଲ୍ଟା ଯେନ୍ତା ସୁଖା ରହେବା ସେଥିର୍ଲାଗି ନିଘା ଦେବେ। ছেলমানকর সংখ্যা দেখিকরি গুহালর আকারকে বড়কে ছোট করি পারবে। হেনতা আর গোটে রোগ আছে, রকত পরিস্রা রোগ। ই রোগ গুহিরা চাববার নু হইতিছি আর হপ্তে দুই হপ্তা ভিতরে হইতিছি। ই রোগটা গোটে মারাত্মক রোগ আয়। ই রোগ হলে ছেলমানকর পরিস্রাথি রকত পড়িথিসি, দেহেনু রকত ভাগ কমি যাবার লাগি রকতহীনতা রোগ দেখা যায়সি আর ছেল মরি যায়সি। ই রোগর লক্ষণ হেলা হঠাৎ দেহের তাতি 100 ডিগ্রি নু 106 ডিগ্রি ফারেনহাইট তক বড়ি যায়সি, খাইবারটা পুরা কমি যায়সি, ছেল নিস্তেজ হইকরি দুর্বল হয়ে যায়সি, গুরস দেবার ছেল হইলে গুরস ফিল কমি যায়সি, ছাতি ধকধক করবারটা বড়ি যায়সি, রকত কমি যায়সি। ই রোগ হলে পরিস্রাথি রকত পড়িতিছি আর পরিস্রা গাঢ় মাটিয়া রং নাই তো গাঢ় লাল রং দেখা যায়সি। গর্ভবতী ছেলর গর্ভপাত ঘটিছি, চাল্লা বেলকে ছেল টলমল হইতিছি আর পড়ি যায়সি। ইসবু লক্ষণ দেখা দেলে 8 নু 9 দিন ভিতরে ছেল মরি যায়সি। ই রোগ নাই হবার লাগি গুহালকে সফা সুতরা রখবে, গুহালে গুহিরা লাগিলে উষ ঝিটি করি সবুকে মারবে। আর লক্ষণ দেখলা উত্তরু সাগে সাগে ডাক্তার আজ্ঞাঙ্ক নিকে নেই করি বুঝি করি চিকিৎসা আরম্ভ করে দেবে। ছেলমানকে হেউথবার আর গোটে মারাত্মক রোগ হচ্ছে ভৌরি রোগ। ই রোগ বি গুহিরা চাববার নু হইতিছি। ই রোগ হলে ছেলটা পাগল বাগির ঘুরি বুলসি আর শেষে মরি যায়সি। ই রোগ আরম্ভ হলে মঝি মঝিতি জ্বর হেসি আর দেহের তাতি 106 ডিগ্রি ফারেনহাইট তক পড়ি যায়সি, খাইবারটা কমে দেসি আর ছেল দুর্বলিয়া হয়ে যায়সি, চাল্লা বেলকে সিধা নাই চালি করি ভৌরি কাটসি আর গোটে জায়গা নো গোল আকারে ঘুরি বুলসি, শেষে ছেলটা তলে পড়ি যায়সি আর 3-4 দিন পড়ি করি মরি যায়সি। ই রোগ নাই হবার লাগি গুহালকে সফা রখবে, যদি গুহালে কি ছেলর দেহ ন গুহিরা হইতবা হলে উষ ব্যবহার করিকি মারি দেবে। কিছু বি লক্ষণ দেখবে বেলে ডাক্তার পরামর্শ নেই করে ঠিক হিসাবে চিকিৎসা করাবে। কৃমি পশুর দেহকে ভিন ভিন উপায়ে সংক্রমিত খায়ত পায়ন নু আর মলদ্বার বাড়তি করে আসিথিসি। কৃমি নু আক্রান্ত হতবার পশু যেতে খাইলে বি দুর্বল হয়ে যায়সন আর ঠিক বয়স অনুসারে বড়ি নাই পারন। কাঁ করি বলে কৃমি তার দেহের সবু রকত আর খায়তকে শুষি নিয়ে যায়সি। কৃমি হচ্ছে বলে তার কেতেটা লক্ষণ মানুষ দেখি করে জানিপারবে। সে লক্ষণ মানে হেলা ছেল দুর্বলিয়া হয়ে যায়সি আর ওজন কমি যায়সি, ভোগ কমি যায়সি, জ্বর খাসি পানিয়া ঝাড়া হেসি, চমড়া শুখলা আর বাল মানে টাঁসিয়া দেখা যায়সি, ছেলটা সিঠা দেখা যায়সি, মুহর তল ভাগ ফুলি যায়সি আর পাইন জমা হেলা বাগির দিসি, ঝাড়াতে কৃমি পড়িতিছি, ঝাড়া পরীক্ষা কলে কৃমির অন্ডা মানে দেখা যায়সি। কৃমি নাই হবার লাগে 3 নু 4 মাস থি থরে লেখা সবু ছেল মানকে কৃমি নাশক উষ দেবে। ই উষ খুয়ালে ছেলর দেহে বনে রহি করি সুস্থ রহবার সাগে সাগে ওজন বি বড়িতিছি। ছেল গুহালতি ভাড়ি করবে আর ভাড়ি তলু ঝাড়া পরিস্রা সবুদিন বাহার করে নেবে। ঘুলি রহুতবার নয় ঝর্ণা বন্ধ কটা পাখে নাই চড়াবে। কাঁ করি বলে ঘুলি কেতে রোগর বাহাকায়। যেন চাষী ভাই মানে ছেল পালন করুছন গুহালকে নিহাতি ভাবে সফা রখবে আর ইসবু রোগর লক্ষণ দেখলা সাগে সাগে পশু ডাক্তার পরামর্শ নেই করে চিকিৎসা করাবে বলে মলা মোহনু ছেলকে বঁচাই পারবে।
1: চাষর হাল শুনিলে আকাশবাণী সম্বলপুর পরিবেশ সূচনা শুণন্তু। বিশ্ব পরিবেশ দিবস কহুছন্তি ডক্টর সমাপিকা দাস।
3: ଆମ ଚାରିପାଖରେ ଥିବା ସଜୀବ ନିର୍ଜୀବ କାରକକୁ ନେଇ ଆମର ଏହି ସୁନ୍ଦର ପରିବେଶ ତିଆରି। ଏହି ସଜୀବ ନିର୍ଜୀବ କାରକ ଯେତେବେଳେ ଆମର ପ୍ରାକୃତିକ ଉପାଦାନମାନଙ୍କର ସହିତ ପାରସ୍ପରିକ ସମ୍ପର୍କ ବା କ୍ରିୟା କରନ୍ତି ତାହାକୁ ଇକୋସିଷ୍ଟମ୍ କହନ୍ତି। ଏକ ଉତ୍ତମ ପରିବେଶ ପାଇଁ ଶକ୍ତିର ଆପୋଷ ବଦଳୀକରଣ ଜରୁରୀ ଅଟେ। ଏହାଦ୍ୱାରା ଆମ ପରିବେଶର ଇକ୍ୱିଲିବ୍ରିୟମ୍ ମାନେ ସନ୍ତୁଳୀକରଣ ବଜାୟ ରହିବ। ଆଜିର ସମୟରେ ଆମେ ସଭ୍ୟତାର ଅଗ୍ରଗତି ତଥା ଉନ୍ନତିକରଣ ପାଇଁ ପରିବେଶ ଉପରେ ନିର୍ଭରଶୀଳ। ଏଇ ଯେମିତି ମନୁଷ୍ୟ ତାର ନିତ୍ୟ ବ୍ୟବହାର ଜିନିଷ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ, ପତ୍ର କାଠରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମନୁଷ୍ୟ ଜଙ୍ଗଲରୁ ସହଜରେ ପାଇଯାଉଛି। କିଛି ଅଞ୍ଚଳରେ ଜଙ୍ଗଲ କାଟି ରାସ୍ତା, କଳକାରଖାନା, ଘର ଆଦି ତିଆରି କରୁଛି। ଆମେ ଏତେ ବସ୍ତୁବାଦୀ ହୋଇଯାଉଛୁ ଯେ ଏହାର ପ୍ରଭାବ ପରିବେଶ ଉପରେ କ'ଣ ପଡ଼ୁଛି ଆମେ ଦେଖିବାକୁ ଚାହୁଁନୁ। ଜଙ୍ଗଲ ଧ୍ୱଂସ ହେବା ଦ୍ୱାରା ମୃତ୍ତିକାର କାରକ ଯେମିତିକି ତାର ଟେକ୍ସଚର, ଷ୍ଟାବିଲିଟି ଏବଂ ଏରିଏସନରେ ପ୍ରଭାବ ପଡ଼ୁଛି ଏବଂ ଉର୍ବରତା ନଷ୍ଟ ହେଉଛି। ଜଙ୍ଗଲ ଧ୍ୱଂସ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି, ଅଙ୍ଗାରକାମ୍ଳ ଗ୍ୟାସ୍ର ମାତ୍ରା ବଢ଼ୁଛି, ଏହାର ଫଳସ୍ୱରୂପ ଗ୍ଲୋବାଲ ୱାର୍ମିଂ ହେଉଛି। ଆଶଙ୍କା କରାଯାଉଛି ଆଉ କିଛି ବର୍ଷ ପରେ ସମୁଦ୍ର ଉପକୂଳରେ ଜଳର ଅଭିବୃଦ୍ଧି ଘଟି ଉପକୂଳବର୍ତ୍ତୀ ଅଞ୍ଚଳ ସବୁ ଜଳମଗ୍ନ ହୋଇଯିବ। ବାୟୁରେ ମଧ୍ୟ ଗୁଣବତ୍ତା ସୂଚକାଙ୍କ ଆସନ୍ନ ବିପଦର ସଙ୍କେତ ଦେଉଛି। ପ୍ରଦୂଷିତ ବାୟୁର ପ୍ରଭାବରେ ସମ୍ପୂର୍ଣ୍ଣ ଜୀବଜଗତ ଆଜି ବିପଦରେ। ଶ୍ୱାସକ୍ରିୟା ଜନିତ ରୋଗ ଏବଂ ହାଇପରଟେନସନ୍ ପରି ରୋଗର ଆଶଙ୍କା ଦେଇ ଗତି କରୁଛି ସମଗ୍ର ଜୀବଜଗତ। କଳକାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ କିମ୍ବା ବିଷାକ୍ତ ଜଳ ନଦୀ ସମୁଦ୍ର ସଂସ୍ପର୍ଶରେ ଆସି ଜଳ ପରିବେଶକୁ ଏବଂ ଏଥିରେ ଥିବା ଜଳଜୀବ ଏବଂ ମାଇକ୍ରୋ ଅର୍ଗାନିଜମ୍ସମାନଙ୍କ ଜୀବନକୁ ପ୍ରଭାବିତ କରୁଛି। ସେହି ବିଷାକ୍ତ ଉପାଦାନ ବାୟୋମେଗ୍ନିଫିକେସନ୍ ପ୍ରକ୍ରିୟାରେ ମନୁଷ୍ୟର ଖାଦ୍ୟରେ ମିଶୁଛି, ଯାହାଦ୍ୱାରା ଜଳର ମାଇକ୍ରୋବାୟୋଟା ଏବଂ ଜୀବଜଗତ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି। ମାନବ ସଭ୍ୟତାର ସୁରକ୍ଷା ନିମନ୍ତେ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଜରୁରୀ। ନିୟମିତ ଗଛ ଲଗାଇବା ଅଭ୍ୟାସ କରିବା ଜରୁରୀ। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ପରିବେଶ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସଂଯୁକ୍ତ ରାଷ୍ଟ୍ରର ପ୍ରଥମ ବୈଠକ ୟୁନାଇଟେଡ୍ ନେସନ୍ସ କନ୍ଫରେନ୍ସ ଅନ୍ ହ୍ୟୁମେନ୍ ଏନ୍ଭାରମେଣ୍ଟ ବସିଥିଲା। ଏହା ଜୁନ୍ ମାସ 5 ତାରିଖରୁ ଜୁନ୍ ମାସ 16 ତାରିଖ ପର୍ଯ୍ୟନ୍ତ 1972 ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଜେନେରାଲ ଏସେମ୍ବ୍ଲି ଦ୍ୱାରା 1972 ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ 1973 ପାଳିତ ହୋଇଥିଲା। ପରିବେଶ ପ୍ରତି ସକାରାତ୍ମକ ଜନଜାଗୃତି ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମର ଅନ୍ତର୍ଗତ। ଆମେ ଏପରି ଏକ ଦୁନିଆରେ ବସବାସ କରୁଛୁ ଯେଉଁଠାରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତିର ପ୍ରଭାବ ଆମେ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବିଶ୍ୱର ତାପମାତ୍ରା ବୃଦ୍ଧି, ପ୍ରାକୃତିକ ସମ୍ପଦର ଅବନତି, ବନ୍ୟଜନ୍ତୁ ବିଲୁପ୍ତ ହେବା ଆମ ପାଇଁ ଏକ ଆହ୍ୱାନ। ଆମେ 3R ମାନେ ରିଡ୍ୟୁସ୍, ରିସାଇକେଲ୍ ଏବଂ ରିୟୁଜ୍ ମନ୍ତ୍ରକୁ ଜୀବନରେ ଉପଯୋଗ କରି ପରିବେଶ ସୁରକ୍ଷା କରିପାରିବା। ବିଭିନ୍ନ ସଭା ସମିତି ବେତାର ନାଟକ କରି ଏହି ମନ୍ତ୍ର ବିଶ୍ୱରେ ପ୍ରଚାର ପ୍ରସାର କରିପାରିବା। ବର୍ଷା ଜଳ ସଂରକ୍ଷଣ କରିବା, ଦୈନନ୍ଦିନ ଜୀବନଶୈଳୀରେ ଜଳର ଅବାଞ୍ଛିତ ଉପଯୋଗ ବନ୍ଦ କରିବା ଦ୍ୱାରା ଭବିଷ୍ୟତ ପିଢ଼ି ପାଇଁ ଆମେ ପର୍ଯ୍ୟାପ୍ତ ପରିମାଣର ଜଳ ନିଶ୍ଚିତ କରିବା। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଓ ବାୟୁ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷରୋପଣ ଏକ ପ୍ରଭାବଶାଳୀ ଉପାୟ। ବୃକ୍ଷଗୁଡ଼ିକ ବନ୍ୟଜନ୍ତୁଙ୍କ ପାଇଁ ବାସସ୍ଥାନ ଯୋଗାଇଥାନ୍ତି ଏବଂ ବାୟୁର ଗୁଣବତ୍ତାରେ ଉନ୍ନତିକରଣ କରନ୍ତି। ବୃକ୍ଷରୋପଣ କରି ଆମେ ପରିବେଶକୁ ସୁରକ୍ଷା ଏବଂ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା।
1: ପରିବେଶ ସୂଚନା ଶୁଣିଲେ। ବିଶ୍ୱ ପରିବେଶ ଦିବସ ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ପଙ୍କଜ କୁମାର ଜାଲ, ଗୀତ ରଚନା ପରଶୁରାମ ନାଥ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି, କଣ୍ଠଶିଳ୍ପୀ ପଙ୍କଜ କୁମାର ଜାଲ।

ଶିଳ୍ପୀ ପଙ୍କଜ କୁମାର ଜାଲଙ୍କ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଗୀତିକାର ପରଶୁରାମ ନାଥ।

ଶେଷ ହେଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ଥିଲେ ପଙ୍କଜ କୁମାର ଜାଲ, ଗୀତ ରଚନା କରିଥିଲେ ପରଶୁରାମ ନାଥ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର, ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ସୁରେନ୍ଦ୍ର ବାଗ, ହରେକୃଷ୍ଣ ପ୍ରଧାନ, ପରଶୁରାମ ଦାସ, ସଞ୍ଜୀବ କୁମାର କୁଣ୍ଡ, ସୁବାସ ଭୋଇ, ଶଙ୍କର ପ୍ରଧାନ ଏବଂ ଅମିତ ମହାପାତ୍ର। ଆକାଶବାଣୀ ସମ୍ବଲପୁର କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। ଏହି ଗୀତଟିକୁ ଗାଇଛନ୍ତି ବିବେକାନନ୍ଦ ପାଣିଗ୍ରାହୀ, ଗୀତ ରଚନା ଉଦୟନାଥ ଦର୍ଜୀ।

0: ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଗୀତିକାର ଧରଣୀଧର ପଟେଲ।
1: ढोल बजा बजा रे ढुलिया, ढोल बजा बजा रे ढुलिया।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣିମା ନନ୍ଦ ଏବଂ ଅନନ୍ତ କୁମାର ସାହୁ। ଗୀତ ରଚନା କରିଥିଲେ ଅନୁଭୁଲ ବିଭାର ଏବଂ ଧରଣୀଧର ପଟେଲ ଓ ହରିହର ପୋଢ଼। ଶ୍ରୋତାବନ୍ଧୁମାନଙ୍କୁ ଏଇଠି ଜଣାଇ ଦେବାକୁ ଚାହିଁବୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଟ୍ସ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ ଉପଲବ୍ଧ ହେବ ନାହିଁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଚେତନ୍ମୟୀ ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୀତ ରଚନା ମନୋଜ ମହାନ୍ତି। ଯେତେବେଳେ ମୁହେଁ ତୁମକୁ ଡାକିଛି ବଢ଼ାଇ ଦେଇଛ ହାତ।

କର୍ପୁର ଚନ୍ଦନ ତୁଳସୀ ଦୟଣା ଆଣିଛି ରେ ତୋ ପାଇଁ, ସଜେଇ ଦେବି ମୁଁ କାଳିଆ ଧନରେ ଆସିଛି ତୋପାସେ ଧାଇଁ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ଗୀତିକାର ପରଶୁରାମ ନାଥ।

ଭଲ ଲାଗେ ତୁମ ହାତ ଧରି ବାଟ ଚାଲିବାକୁ, ଭଲ ଲାଗେ ତୁମ ସାଥେ ନୀତିନୀତି ଦେଖା ହେବାକୁ, ଆଉ ଭଲ ଲାଗେ ମନ କଥା ତୁମକୁ କହିବାକୁ। ଶିଳ୍ପୀ ଚେତନ୍ମୟୀ ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଏଥର ଆଧୁନିକ ଗୀତଟିଏ। ଗୀତିକାର ଶିବଶଙ୍କର ପ୍ରଧାନ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଚେତନ୍ମୟୀ ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ମନୋଜ ମହାନ୍ତି, ପରଶୁରାମ ନାଥ ଏବଂ ଶିବଶଙ୍କର ପ୍ରଧାନ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁମାନଙ୍କୁ ଏଠି ଜଣାଇ ଦେବାକୁ ଚାହିଁବୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 MHz ତଥା 945 KHz ଯୋଗେ ଉପଲବ୍ଧ ହେବ ନାହିଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ବର୍ଫିର ଏହି ଗୀତଟି। କଥାଚିତ୍ର କିକ୍ର ଏହି ଗୀତଟି କଣ୍ଠଶିଳ୍ପୀ ମିତ୍ ରୋଜ ଅଞ୍ଜାନ, ସଲମନ ଖାଁ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କୁମାର, ସଙ୍ଗୀତ ମିତ୍ ବୋଝ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ମିକା ସିଂ, ଅମିତାଭ ଭଟ୍ଟାଚାର୍ଯ୍ୟ, ନକାଶ ଏବଂ ପ୍ରୀତମ, କଥାଚିତ୍ର ଏଜେଣ୍ଟ ବିନୋଦ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

ଏଥର ଶ୍ରେୟା ଘୋଷାଲ ଏବଂ ନିଖିଲ ପଲ ଜର୍ଜଙ୍କ କଣ୍ଠରେ ବର୍ଫି କଥାଚିତ୍ରର ଏହି ଗୀତଟି, ଗୀତିକାର ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ପ୍ରୀତମ୍।

ଶୁଣନ୍ତୁ ଏଥର କଥାଚିତ୍ର ରବନେ ବନାନ୍ତି ଯୋଡ଼ିର ଏହି ଗୀତଟି କଣ୍ଠଦାନ କରିଛନ୍ତି ସୁଖିନ୍ଦର ସିଂ, ଗୀତ ରଚନା ଜୟଦୀପ ସାହାନୀ, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମନ।

ଆପଣମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସଜିତ ୱାଜିଦ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦବଙ୍ଗ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ରାହତ ଫତେ ଅଲ୍ଲୀ ଖାଁ, ଗୀତ ରଚନା ଫୈଜ ଅନୱାର।

ଏଥର କାଇଟ୍ସ କଥାଚିତ୍ରର ଏହି ଗୀତଟିରେ କଣ୍ଠଶିଳ୍ପୀ କେକେ, ଗୀତିକାର ନସିର ଫରାଜ, ସଙ୍ଗୀତ ରାଜେଶ ରୋଶନ।

କଥାଚିତ୍ର କାପୁର ଆଣ୍ଡ ସନ୍ସର ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ଅର୍ମାନ ମଲ୍ଲିକ ଏବଂ ଅମାଲ ମଲ୍ଲିକ। ଗୀତ ରଚନା ଅଭିରୁଚି ଚାନ୍ଦ। ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ।

ଏଥର ଶୁଣନ୍ତୁ କଥାଚିତ୍ର ଏ ଦିଲ୍ ହେ ମୁସ୍କିଲ୍ର ଏହି ଗୀତଟି ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ।

ଆପଣ ମାନଙ୍କ ପାଇଁ ଏଥର ହାପି ଭାଗ ଯାଏ କି କଥାଚିତ୍ରର ଏହି ଗୀତଟି ମୁଦାସର ଅଜିଜଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଶିଭାଙ୍ଗୀ ଭୟାନା, ସଙ୍ଗୀତ ନିର୍ଦ୍ଦେଶନା ସୋହେଲ ସେନ୍।

ଶୁଣନ୍ତୁ ଏଥର କଥାଚିତ୍ର ଟାଇଗର ଜିନ୍ଦା ହେ ର ଏହି ଗୀତଟି ଗାଇଛନ୍ତି ଅତିଫ୍ ଅସଲମ। ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ବିଶାଲ ଏବଂ ଶେଖର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ହାପି ନ୍ୟୁ ଇୟର, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂ, ଗୀତିକାର ଏବଂ ସଙ୍ଗୀତକାର ଇରଶାଦ କାମିଲ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 10:00 ବାଜିବାକୁ ଯାଉଛି। ହିନ୍ଦୀର ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ଅକ୍ଟୋବର 2020ରେ 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000ରୁ ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ଉପସ୍ଥାପନା ଅଭିଷେକ ଶର୍ମା, ପ୍ରଯୋଜନା ସୌଭାଗ୍ୟ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଲ୍ କରୁଛୁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ପହିଲା ଶୁଣୁନ୍ ସିନେମା ଚାନ୍ଦନ ତମେ ତାରାର ଏଇ ଗୀତଟି ଗାଇଛନ୍ କୁମାର ବାପି ଆର୍ ତପୁ ମିଶ୍ର। ଗୀତ ଲେଖିଛନ୍ ବସନ୍ତରାଜ ସାମଲ, ସଙ୍ଗୀତ ଦେଇଛନ୍ ପ୍ରେମ ଆନନ୍ଦ।

ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ ଆକାଶବାଣୀ ସମ୍ବଲପୁର। ଗୋଟିଏ ହିନ୍ଦୀ ସିନେମା ଥି ଆଜ ହାଁ ମେନେ ବି ପ୍ୟାର କିଆର କେତେଟା ଗୀତ ଶୁଣନ୍। ଗୀତମାନକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ନଦୀମ ଶ୍ରବଣ। ସବୁନୁ ପହେଲେ ଉଦିତ ନାରାୟଣ ଆଉ ଅଲକା ୟାଗ୍ନିକ ଗାଇଥିବାର ଏ ଗୀତଟା ଶୁଣନ୍।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଇ ଗୀତକେ ଗାଇଛନ୍ କୁମାର ସାନୁ ଆଉ ସାରିକା କପୁର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ

0: କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: एहदे विभूतिभूषण पटनायक गई थी बार ई गीत टाके सुनुन। गीत के लिखिछन छालो मेहर।

ଶୁଣୁଥିଲେ ସମ୍ବଲପୁରୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରଠୁ। ଏହେଦେ ଆସୁନ୍ ଶୁନ୍ମା ଆଜ ପ୍ରସାରିତ ହେବାକେ ଥିବା କେତେଟା କାର୍ଯ୍ୟକ୍ରମ ବିଷୟରେ ସୂଚନା। ଆଜ ଦିନର 3 ବଜେ କିଷାନ ସମ୍ପ୍ରଦାୟର ସାମାଜିକ ଆଉ ସାଂସ୍କୃତିକ ଜୀବନଧାର ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଶୁନ୍ବେ। ପ୍ରଯୋଜନା ଆଉ ଉପସ୍ଥାପନା ସନ୍ତୋଷ ପିଂ। ଆଜ ଅପରାହ୍ନ 4 ବଜେ କରି 2 ମିନିଟ୍ ଶୁନ୍ବେ ନାଟକ ଶକୁନିର ହସ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ମୁରଲୀଧର ପଣ୍ଡା। 4 ବଜେ କରି 30 ମିନିଟ୍ ଶୁନ୍ବେ ସମ୍ବଲପୁରୀ ଗୀତ। ବେଲବୁଡ଼ର 5 ବଜେ କରି 2 ମିନିଟ୍ ଲୋକଗୀତ ଥି ସଂକୀର୍ତ୍ତନ ଶୁନ୍ବେ, ପରିବେଷଣ କରିବେ ଲଲିତ ମୋହନ ପଣ୍ଡା ଆଉ ସାଥୀ। ବେଲବୁଡ଼ର 5:30 ବଜେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀ କାର୍ଯ୍ୟକ୍ରମ ଶୁନ୍ବେ। ବେଲବୁଡ଼ର 6 ବଜେ କରି 10 ମିନିଟ୍ ଆଦିବାସୀ ଗୀତ ଥି ମୁଣ୍ଡାରୀ ଗୀତ ଶୁନ୍ବେ, ପରିବେଷଣ କରିବେ ରୋୟାନ ସୋରେନ ଆଉ ସାଥୀ। ରାତିର 8 ବଜେ କରି 2 ମିନିଟ୍ ଶୁନ୍ବେ ସମ୍ବଲପୁରୀ ଗୀତ। ଗୀତମାନକେ ଗାଇବେ ଗୀତାଞ୍ଜଳି ପୁଡ ଆଉ ନବୀନ କୁଅଁର। 8 ବଜେ କରି 15 ମିନିଟ୍ ରାତି ଶୁନ୍ବେ ହିନ୍ଦୀ ଭକ୍ତି ଗୀତ। ରାତି 9 ବଜେ କରି 15 ମିନିଟ୍ ସ୍ପଟଲାଇଟ୍ ରିଲେ କରି ପ୍ରସାର କରମୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରଠୁ। ରାତିର 10 ବଜେ କରି 2 ମିନିଟ୍ କର୍ଣ୍ଣାଟକୀ ଶୈଳୀର କଣ୍ଠ ସଙ୍ଗୀତ ଶୁନ୍ବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରଠୁ।

ଖରାଦିନର ଗହଦ ଗୁମଗଥି ଜାଲିଟା ଖୁଲିଦେଲେ ବାହାରର ଖୁଲା ପବନ ଟିକେ ଢୁକି ଆଇବା ଘରକେ ଖୁଲା ଝରକା ବାଟେ ଘରଟା ଭି ଲାଗବା ପରିଛା ଆର୍ ମନଟା ଭି ଲାଗବା ପରିଛା ହେଲେ ଦୁଇପହରର ଝାଉ ପବନ ଦେଲେ ଝରକାକେ ଟିକେ ଫାଙ୍କ କରି ଘର ଭିତରେ ବସି ସୁନ୍ଦର ସୁନ୍ଦର ଗୀତ ଶୁଣୁନ୍। ହଁ, ଆଜିର ଆପଣମାନଙ୍କର ଲାଗି ମହମ୍ମଦ ରଫି ଗାଇଥିବାର କେତେଟା ହିନ୍ଦୀ ସିନେମାର ଗୀତ ଧରିକରି ଆଇଛେ। କଥା ହଉଥିମାନ ଆଗ ଲୋଫର ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ଆନନ୍ଦ ବକ୍ସି ଆଉ ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏନ୍ତା ଝାଉଥି ଯଦି ବାହାରକେ ଯିମା ବେଲେ ଝାଉ ମାରିଦେବା। ସେଥିର୍ଲାଗି ଦିନର 11 ବଜେନୁ 3 ବଜେ ତ ଘରୁ ନାଇଁ ବାହାରୁନ୍। ଯଦି କିଛି କାମ ଅଛେ ଆଉ ସମ୍ଭବ ହେଇପାରୁଛେ ବେଲେ ସଖାଲୁ ନାଏ ତ ବେଲ୍ ଗଲା ଉତ୍ରୁ ବେଲ୍ବୁଡ଼ାକେ ଯାଇକିରି କାମ କରୁନ୍। ହେଲେ ବାହାରର କାମର ତ ଦରକାର ପଡ଼୍ସି ହିଁ ପଡ଼୍ସି। ଯଦି ଅତି ଜରୁରୀ କାମ ଅଛେ ବେଲେ ବାହାରକେ ବାହାରବାର ଆଗନୁ ପେଟେ ଖାଇକରି ପାଏନ୍ ତୁରେନ୍ ପିଇକରି ବାହାରୁନ୍। ମୁଣେ ଟୁପି କି ପାଗଡ଼ି ମାରୁନ୍, ଢିଲା କୁର୍ତ୍ତା ପିନ୍ଧୁନ୍, ଆଉ ହଲ୍କା ରଙ୍ଗର ସୂତା କପଡ଼ା ପିନ୍ଧିକରି ବାହାରୁନ୍। ଗୁଡ଼େ ଚଟି ଜୁତା ପିନ୍ଧୁନ୍ ଆର୍ କଲା ଚଷମା ଲଗଉନ୍। ସବୁନୁ ଜରୁରୀ ପାଏନ୍ ବୁତଲ୍ଟେ ସଙ୍ଗେ ଧରିକରି ଯାଉନ୍, ଆଉ ଯେତେ ଝଟ୍ ହେବା କାମ ସରିକରି ଘରକେ ଫେରି ଆସୁନ୍। ଏନ୍ ଇଭିନିଂ ଇନ୍ ପ୍ୟାରିସ୍ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ହସରତ ଜୟପୁରୀ, ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଶଙ୍କର ଜୟକିଶନ୍।

ପିଇବାକେ ଦଉନ୍। ଯଦି ତାକୁ ଝାଉ ମାରବା ବେଲେ ସେମାନେ ଧସି ହେବେ ଆର୍ ମୁହଁତୁ ଫେଫଲ ବାହାର କରବେ। ସେଥିର୍ଲାଗି ଯଦି ପାରବେ ବେଲେ ଗୁହାଲର ଚାରିଆଡ଼େ ଅଖାବସ୍ତା ଝୁଲେଇ କରି ତାକେ ମଝା ମଝାଥି ଭିଜେଇ ଦଉଥାଉନ୍। ବାହାରର ବୁଲା ଗାଏ ଦାମୁର କୁକୁରଙ୍କ ଲାଗି ବାହାରେ ପାନ୍ କୁଣ୍ଡଟେ ରଖିଦଉନ୍। ଘରର ବାହାରେ ଛୁଟିଆ ଜାଗାଟାକେ ପାନ୍ ଟିକେ ରଖିଦେବେ ବେଲେ ଛୋଟ ଛୋଟ ପକ୍ଷୀମାନେ ଆସି ଆପଣଙ୍କର ଘର ଆଗେ ଖେଲ୍ବେ ଆଉ ପାନ୍ ପିଇକରି ଉଡ଼ିଯିବେ। ସମୟ ତ ସରି ସରି ଆଏଲାନ। ଯାଉନ୍ ଯାଉନ୍ ଦାୱେଦାର ସିନେମାର ଇ ଗୀତଟା ଶୁଣିଦଉନ୍। ଗୀତକେ ଲେଖିଛନ୍ ଆନନ୍ଦ ବକ୍ସି ଆଉ ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଆଜିର ଖୁଲା ଝରକାକେ ଇନ ରଖମା। ଆଜ ଆପଣମାନେ ଖୁଲା ଝରକା ଥି ମହମ୍ମଦ ରଫି ଗାଇଥିବାର କେତେଟା ଗୀତ ଶୁଣିଲେ। ଆର ଥରକେ ଫିର୍ ଘା ଭେଟ ହେମା ଆର ଗୋଟିଏ ନୂଆ କଳାକାରଙ୍କର ଗୀତ ଆଉ କଥା ସଙ୍ଗେ। ତ ଆଜିର କାର୍ଯ୍ୟକ୍ରମକେ ଇନ ରଖମା, ଫିର୍ ଭେଟ ହେମା ଆର ଥରକେ। ଶୁଣବାକେ ପାସିରବେ ନାହିଁ ଆପଣଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଖୁଲା ଝରକା। ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା, ଆକାଶବାଣୀ ସମ୍ବଲପୁର। ଏଥର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟ।

ଶ୍ରୋତା ବନ୍ଧୁ, ପୁଣି କିଛି ନୂଆ କଥା ନୂଆ ଗୀତ ସହିତ ଆସି ପହଞ୍ଚିଗଲିଣି ଆପଣଙ୍କର ପାଖରେ, ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ବାତାୟନ ସହିତ। ତାହେଲେ ଆଉ ଡେରି କାହିଁକି କରିବା? ଆଜି ମୁଁ ଧରି ଆସିଛି ସମସ୍ତଙ୍କ ପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଗାଇଥିବା କିଛି ହିନ୍ଦୀ କଥାଚିତ୍ରର ଗୀତ। ତାହେଲେ ପ୍ରଥମେ କଥାଚିତ୍ର ଘରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ଏଇ ଟିକି ଆଗରୁ ଆମେ ପରିବେଶ ବା ଖରା ବିଷୟରେ କଥା ହେଉଥିଲେ ନା? ଏ କିଛି ବର୍ଷ ହେଲା ଖରା ବହୁ ପରିମାଣରେ ବଢ଼ିଯାଉଛି, ଠିକ୍ ସମୟରେ ବର୍ଷା ହେଉନାହିଁ, ଋତୁଚକ୍ର ପୂରା ବାଧିତ ହୋଇଯାଇଛି। ଏସବୁ ହେଉଛି ଦୂଷିତ ଅସନ୍ତୁଳିତ ପର୍ଯ୍ୟାବରଣ ପାଇଁ, ଆଉ ଏଇ ଅସନ୍ତୁଳିତ ପର୍ଯ୍ୟାବରଣ ପାଇଁ ଦାୟୀ ଆମେମାନେ। ଆମେ ଯେମିତି ପ୍ରକୃତି ସହିତ ଖେଳି ଚାଲିଛୁ, ତାକୁ କୁଠାରଘାତ କରିଚାଲିଛୁ, ତାର ପ୍ରତିଦାନ ସ୍ୱରୂପ ଆମକୁ ପ୍ରକୃତି ଫେରାଇ ଦେଉଛି ଅସନ୍ତୁଳିତ ଋତୁଚକ୍ର, ଯାହା ପ୍ରଭାବିତ କରୁଛି ଆମର ଜୀବନ ଜୀବିକା ଉପରେ, ସମସ୍ତ ଜୀବଜଗତ ଉପରେ। ତେଣୁ ମଣିଷକୁ ସଚେତନ କରିବା ପାଇଁ ଆଜିର ଦିନ ଏଇ ଜୁନ୍ 5 ତାରିଖକୁ ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟାବରଣ ଦିବସ ଭାବରେ। କଥାଚିତ୍ର ଅଗ୍ନି ପରୀକ୍ଷାର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଯୋଗେଶ, ସଙ୍ଗୀତ ନିର୍ଦ୍ଦେଶନା ସଲିଲ ଚୌଧୁରୀ।

ଆଜିର ଆଧୁନିକ ମଣିଷ ମନ ଇଚ୍ଛା ଗଛ କାଟି ସିମେଣ୍ଟ ଜଙ୍ଗଲ ସୃଷ୍ଟି କରି ନୂଆ ନୂଆ ବସତି ବନେଇ ଚାଲିଛି। କଳକାରଖାନାର ଧୂଆଁ ତା ସହିତ ଗାଡ଼ି ମଟରର ବ୍ୟବହାର ଦ୍ୱାରା ବାୟୁମଣ୍ଡଳକୁ କରିଚାଲିଛି ଦୂଷିତ। ଗଛ କମିଯିବା ଦ୍ୱାରା ସେ ଅଙ୍ଗାରକାମ୍ଳ ଶୋଷିତ ହୋଇପାରୁନାହିଁ। ସୂର୍ଯ୍ୟର ଅତିବାଇଗଣୀ ରଶ୍ମି ପଡ଼ୁଛି ଆଉ ବଢ଼ୁଛି ତାପମାତ୍ରା। ବର୍ଷା ପରିବର୍ତ୍ତେ ଏସିଡ୍ ବର୍ଷା ମଧ୍ୟ ହେଉଛି ପୃଥିବୀ ପୃଷ୍ଠରେ। ଏସବୁକୁ ଦୃଷ୍ଟିରେ ରଖି 1973 ପରିବେଶ ପର୍ଯ୍ୟାବରଣ ପ୍ରତି ଦୃଷ୍ଟି ଦେବାକୁ ଜୁନ୍ ମାସର 5 ବିଶ୍ୱ ପର୍ଯ୍ୟାବରଣ ଦିବସ ଭାବରେ ପାଳନ କରିବାକୁ ସ୍ଥିର କରାଗଲା। ଉଦ୍ଦେଶ୍ୟ ଜନସାଧାରଣଙ୍କୁ ପରିବେଶ ସଂରକ୍ଷଣ ପ୍ରତି ସଚେତନ କରିବା। କଥାଚିତ୍ର ପ୍ୟାର୍ କା ମୌସମର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମାନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: 1973 ଆଜି ଯାଏ ଜୁନ୍ ମାସର 5 ତାରିଖକୁ ପାଳିତ କରାଯାଉଛି ବିଶ୍ୱ ପର୍ଯ୍ୟାବରଣ ଦିବସ ଭାବରେ। ପ୍ରତ୍ୟେକ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ମୁଖ୍ୟତଃ ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ସ୍ତରରେ ଏ କାର୍ଯ୍ୟକ୍ରମକୁ ପାଳନ କରାଯାଉଛି ଜୋର କରି। ଉଦ୍ଦେଶ୍ୟ ଆମର ଭବିଷ୍ୟତ ବଂଶଧର ପରିବେଶ ପ୍ରତି ସଚେତନ ରହିବେ। ଯଦି ଛୋଟବେଳୁ ସମାଜର ସେମାନେ ପର୍ଯ୍ୟାବରଣ ପ୍ରତି ସଚେତନ ରହିବେ ତାହେଲେ ନିଶ୍ଚିତ ଭାବରେ ଆସନ୍ନ ବିପଦରୁ ପରିବେଶ ରକ୍ଷା ପାଇପାରିବ, ବଞ୍ଚିଯାଇପାରିବେ ଏହି ସୁନ୍ଦର ଜୀବଜଗତ। କଥାଚିତ୍ର ଦିଲାପ୍ନା ପ୍ରୀତ ପରାଇର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ଏହି ପର୍ଯ୍ୟାବରଣ ଦିବସରେ ବିଭିନ୍ନ ଅନୁଷ୍ଠାନ ସଭା ସମିତି ମାଧ୍ୟମରେ ପରିବେଶବିତ୍ମାନଙ୍କୁ ଡାକି ଚେଷ୍ଟା କରୁଛନ୍ତି ଆଜିର ଚେଇଁ ଶୋଇଥିବା ମଣିଷମାନଙ୍କୁ ସଚେତନ କରିବା ପାଇଁ, ଭବିଷ୍ୟତ ବିପଦଗୁଡ଼ିକ ପ୍ରତି ଅବଗତ କରାଇବା ପାଇଁ ସମସ୍ତିତ କରୁଛନ୍ତି। ମୁଁ କରିଦେଲେ କ'ଣ ହେବ, ଏଇ ଆମେ ସମସ୍ତେ ଏହି ଭାବ ଯଦି ପୋଷଣ କରିବା ତାହେଲେ ପୃଥିବୀ ଯେ ମରୁଭୂମିରେ ଦିନେ ପରିଣତ ହୋଇନଯିବ ସେଥିରେ କିଛି ସନ୍ଦେହ ନାହିଁ। ତେଣୁ ନିଜେ ନିଜ ପରିବାରରୁ ଆମର ଭୁଲ ସୁଧାରିବା ଆରମ୍ଭ କରିବା ଦରକାର। ନିଜ ରୋଷେଇଶାଳରୁ ବାହାରୁଥିବା ପଲିଥିନ, ପ୍ଲାଷ୍ଟିକ୍ ବୋତଲ ଇତ୍ୟାଦିକୁ ପୁନଃ ପ୍ରକ୍ରିୟାକରଣ, ପୁନଃ ବ୍ୟବହାରକ୍ଷମ କରାଇବା, ଯେତେ ସମ୍ଭବ ଗଛ ଲଗାଇବା, ଆମର ଭବିଷ୍ୟତ ବଂଶଧର ଯେପରି ଅସନ୍ତୁଳିତ ପର୍ଯ୍ୟାବରଣର ଶିକାର ନ ହୁଅନ୍ତି। ଆଜିର ପାଣି କିଣିବାକୁ ପଡ଼ୁଛି, ଭବିଷ୍ୟତରେ ଯେପରି ଅମ୍ଳଜାନ କିଣିବାକୁ ନ ପଡ଼େ ସେ ପ୍ରତି ସଚେତନ ହେବାର ସମୟ ପହଞ୍ଚିଗଲାଣି। ଆଜି ତ ସମୟ ସରି ଆସିଲାଣି। ଆଜିର କାର୍ଯ୍ୟକ୍ରମ ଶେଷରେ ଇଏ କେଶା ଫର୍ଜ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଇନ୍ଦିୱର, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।

ଏହି ଗୀତ ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜି ଆପଣମାନେ ଲତା ମଙ୍ଗେସ୍କର କଣ୍ଠଦାନ କରିଥିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଥିଲେ ବାତାୟନରେ। ପୁଣି ଆରଥରକୁ ଆଉ ଜଣେ ନୂଆ କଳାକାର, ତା ସହିତ କିଛି ନୂଆ କଥା ନେଇ ପହଞ୍ଚିଯିବୁ ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ବାତାୟନରେ। ଶୁଣିବାକୁ ଜମାରୁ ଭୁଲିବେନି ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ବାତାୟନ। ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା, ପୁଣି ଦେଖା ହେବ ଆରଥରକୁ। ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, ଆକାଶବାଣୀ ସମ୍ବଲପୁର। ପ୍ରସାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

ସୁଗମ ସଙ୍ଗୀତରେ ଶୁଣୁଥିଲେ ଆଧୁନିକ ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପ୍ରମୋଦ କୁମାର ପଣ୍ଡା, ସୁନୀତି ବେହେରା ଏବଂ ମୀରା ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ଦୁର୍ଗା ମାଧବ ପଣ୍ଡା, ଡକ୍ଟର ନନ୍ଦକିଶୋର ପାଢ଼ୀ ଏବଂ ବୃନ୍ଦାବନ ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ଶ୍ରୋତା ଭଉଣୀ ନମସ୍କାର। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତା ଭଉଣୀ, ଆମେ ପିଲାଦିନୁ ମା ଓ ଆଈଙ୍କଠାରୁ ଶୁଣି ଆସିଛେ, ସୃଷ୍ଟି ନିଅନ୍ତା ଠାକୁରଙ୍କ ପାଦ ତଳେ ଯଦି ମୁଣ୍ଡିଆଟେ ମାରି ଦିନର ହେଉ କିମ୍ବା ନୂଆ କାମର ହେଉ ଆରମ୍ଭ କରାଯାଏ, ତେବେ ନିର୍ବିଘ୍ନରେ ସେ କାର୍ଯ୍ୟ ସମ୍ପନ୍ନ ହୁଏ। ସେହି ଶିକ୍ଷା, ସେହି ଧାରାକୁ ଜାରି ରଖି ଆସନ୍ତୁ ନା କାର୍ଯ୍ୟକ୍ରମ ଆରମ୍ଭରେ ଈଶ୍ୱରୀ ବେହେରାଙ୍କ କଣ୍ଠରେ ସେ ସୃଷ୍ଟି ନିଅନ୍ତାଙ୍କ ପାଦ ତଳେ ମୁଣ୍ଡ ନୁଆଁଇ ହାତ ଯୋଡ଼ି ଆଜିର ସୁନ୍ଦର କାର୍ଯ୍ୟକ୍ରମର କାମନା କରି ଏ ଗୀତଟି ଶୁଣିବା। ଗୀତ ରଚନା ଶିବଶଙ୍କର ପ୍ରଧାନ।

0: ଭଉଣୀମାନେ ଗୀତଟିତେ ଶୁଣିଲେ ଆପଣମାନେ ଏଇ ଗରମର ତାତିକୁ ଅନୁଭବ ନିଶ୍ଚେ କରିପାରୁଥିବେ। ବିଶେଷ କରି ରୋଷେଇ କରିବା ସମୟରେ ତ ଯେଉଁ କଷ୍ଟ ଅନୁଭବ ହେଉଥିବ ତାଠୁ ବଡ଼ ଅନୁଭୂତି ଆଉ କ'ଣ ହୋଇପାରେ କହନ୍ତୁ ତ। ଆପଣମାନେ ନିଜ ଅନୁଭବ କରୁଥିବେ ଏଇ କେତେ ବର୍ଷ ଭିତରେ ବିଶ୍ୱ ତପନ ବହୁମାତ୍ରାରେ ବଢ଼ିଯାଇଛି। ଠିକ୍ ସମୟରେ ନା ବର୍ଷା ହେଉଛି, ଶୀତ ବି ବିଶେଷ ଅନୁଭୂତ ହେଉନାହିଁ, ଯାହା ବି ଋତୁ ଅନୁଭୂତ ହେଉଛି ଅସମୟରେ। ଏସବୁ ପାଇଁ ଦାୟୀ ହେଉଛି ଅସନ୍ତୁଳିତ ପରିବେଶ। ଆଉ ଏହି ପରିବେଶକୁ ଅସନ୍ତୁଳିତ କରିବା ପାଇଁ ଆଉ କେହି ନୁହେଁ, ଏହି ଆଧୁନିକ ମଣିଷ ସମାଜ ହିଁ ଦାୟୀ। ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଆମେ ମନ ଇଚ୍ଛା ପରିବେଶକୁ ବ୍ୟବହାର କରୁଛୁ, ତାର ପ୍ରତିଫଳନ ଦେଖାଦେଉଛି ଏହି ପୃଥିବୀ ପୃଷ୍ଠରେ। କମ୍ ବର୍ଷା, ଅଧିକ ତପନ, ବିଭିନ୍ନ ଜୀବ କ୍ଷୟାଭିମୁଖୀ ହୋଇ ଚାଲିଛନ୍ତି। ଏହି ପରିବେଶ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ 1973 ଜୁନ୍ ମାସର 5 ତାରିଖକୁ ବିଶ୍ୱ ପର୍ଯ୍ୟାବରଣ ଦିବସ ଭାବରେ ପାଳନ କରାଯାଉଛି। ଏହି ପର୍ଯ୍ୟାବରଣ ବା ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆଉ ଦାୟିତ୍ୱ ନିଭାଇବାରେ ନାରୀଠୁ ଅଧିକ ନିର୍ଭରଯୋଗ୍ୟ ମଣିଷ କିଏ ହୋଇପାରେ କୁହନ୍ତୁ ତ। ତେଣୁ ଶ୍ରୋତା ଭଉଣୀମାନେ, ନାରୀ ସମାଜ ଉପରେ ଏ ପରିବେଶ ସୁରକ୍ଷାର ଭାର ଅଧିକ। ଆଜିର ନାରୀ ଶିକ୍ଷିତ, ତେଣୁ ଆଜିର ନାରୀ ହିଁ ପରିବେଶ ରକ୍ଷାରେ ସେହି ପରିବେଶବିତ୍ମାନଙ୍କର 4R ମହତ୍ତ୍ୱକୁ ଅଧିକ ମାତ୍ରାରେ କାର୍ଯ୍ୟକ୍ଷମ କରାଇପାରିବ। ଏହି 4R ଯାହା ପରିବେଶ ବନ୍ଧୁ ନୁହେଁ, ମାନେ ଆଜିର ବହୁମାତ୍ରାରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍ ପାଇଁ ମୁଖ୍ୟତଃ ପ୍ରଯୁଜ୍ୟ। ତେଣୁ ସମସ୍ତେ ତ କରୁଛନ୍ତି, ମୁଁ କଲେ କ'ଣ ହୋଇଯିବ, ଏହି ନିୟମରେ ନ ପଡ଼ି ନିଜଠୁ ନିଜ ପରିବାରଠୁ ଏହି ଛୋଟ କାମର ଆରମ୍ଭ କରିବା। ଯେତେ ସମ୍ଭବ ଏ ଯୁଗ ଯୁଗ ଧରି ବିନାଶ ହେଉନଥିବା ପ୍ଲାଷ୍ଟିକ୍କୁ କମ୍ ବ୍ୟବହାର କରିବା, ଆଉ ବ୍ୟବହୃତ ପ୍ଲାଷ୍ଟିକ୍କୁ ପୁନଃବ୍ୟବହାରକ୍ଷମ ପୁନଃପ୍ରକ୍ରିୟାକରଣ ଯୋଗ୍ୟ କରିବା। ଏଠି ସେଠି ପିଙ୍ଗି ମାଟିର ଆବର୍ଜନା ଜମା କରିବା ନାହିଁ। ଯେତେ ସମ୍ଭବ ଗଛ ଲଗାଇବା, ତା ସହିତ ଆମ ପିଲାମାନଙ୍କୁ ଛୋଟ ଦିନୁ ପରିବେଶମୁଖୀ କରାଇବା ଏବଂ ପରିବେଶ ସୁରକ୍ଷାରେ ତାଙ୍କର ଯୋଗଦାନର ଶିକ୍ଷା ଦେବା। ନିଜେ ସୁଧୁରିଲେ ପରିବେଶ ସୁଧୁରିବ, ପରିବାର ସୁଧୁରିବ, ଗାଁ ସୁଧୁରିବ, ଦେଶ ସୁଧୁରିବ। ଏଥର ଆମର ଏହି ବିଶେଷ କାର୍ଯ୍ୟକ୍ରମଟି ପ୍ରଥମେ ଶୁଣିନେବା, ତାପରେ ପୁଣି ଆଗକୁ କଥା ହେବା।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ, ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500ରୁ ବୃଦ୍ଧି

0: ଏଥିପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000 ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି, ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017 GST ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
1: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
0: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ, ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18,00,000 କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
2: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା MSME ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ MSME ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000 ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆକାଶବାଣୀର ବିଶେଷ ପ୍ରସ୍ତୁତିଟି ତ ଶୁଣିଲେ। ଏଥର ଆମେ ହିଁ ଆମ ଘରର ଆବର୍ଜନା ଦ୍ୱାରା ଯେପରି ପରିବେଶ ଦୂଷିତ ନ ହୁଏ ସେ ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର। ତା ସହିତ ସୌନ୍ଦର୍ଯ୍ୟକରଣରେ ନାରୀର ହାତ ବହୁତ। ସେଇଥିପାଇଁ ଆମେ ସୌନ୍ଦର୍ଯ୍ୟକରଣ ପାଇଁ ଘରର ହେଉ ଯେଉଁ ଦ୍ରବ୍ୟ ବ୍ୟବହାର କରିବା ତାହା ଦେଖିବା ଯେମିତି ପରିବେଶ ବନ୍ଧୁ ହୋଇଥିବ ସେ ପ୍ରତି ଅଧିକ ଦୃଷ୍ଟି ଦେବା। ଏଥର ଆଜିର କାର୍ଯ୍ୟକ୍ରମରେ ତନ୍ମନ୍ଧନ ଶୁଣିବା।
4: ନମସ୍କାର ଶ୍ରୋତା ବନ୍ଧୁ, ଘର ସଂସାରର ତନ୍ମନ୍ଧନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ଆମର ଆଜିର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ଦେଖାଯାଉଥିବା ସାଧାରଣ ରୋଗ, କାରଣ ଓ ପ୍ରତିକାର। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ଆସନ୍ତୁ ତାଙ୍କୁ ଭେଟିବା ଏବଂ ଏ ବିଷୟରେ ପଚାରି ବୁଝିବା। ମ୍ୟାଡାମ୍ ନମସ୍କାର।
5: ନମସ୍କାର,
4: ଆମର ଘର ସଂସାରର ତନ୍ମନ୍ଧନ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆମ ଶ୍ରୋତାଙ୍କୁ କହିବେ ଗ୍ରୀଷ୍ମ ଋତୁରେ ସାଧାରଣତଃ କେଉଁ କେଉଁ ରୋଗ ଅଧିକ ଦେଖାଯାଏ।
5: ଗ୍ରୀଷ୍ମ ଋତୁରେ ସାଧାରଣତଃ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍, ଜଳଶୂନ୍ୟତା, ଡିହାଇଡ୍ରେସନ୍, ଖାଦ୍ୟ ବିଷାକ୍ତ ବା ଫୁଡ୍ ପଏଜନିଂ, ହାଡ଼ଫୁଟି, ମିଳିମିଳା, ମମ୍ସ ଯେଉଁଟାକୁ ଆମେ ଓଡ଼ିଆରେ ଗାଲୁଆ କହୁ, ଆଖିଧରା, ଚର୍ମରୋଗ ଓ ଘାମିଚିରି ଇତ୍ୟାଦି ରୋଗ ଦେଖାଯାଏ।
4: ଅତ୍ୟଧିକ ଗରମ ପାଗ ଆମ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ?
5: ଅତ୍ୟନ୍ତ ଗରମ ପାଗକୁ ଆମ ଶରୀର ସହିପାରେ ନାହିଁ, କାରଣ ଆମ ଶରୀରର ତାପମାତ୍ରା 37°C, କିନ୍ତୁ ବାହାରର ତାପମାତ୍ରା 37°C ଠାରୁ ଅଧିକା। ଆମ ଶରୀର ବାହାର ତାପମାତ୍ରା ସହ ଆଡଜଷ୍ଟ କରିପାରେ ନାହିଁ, ତେଣୁ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉ। ଅଂଶୁଘାତ ଏକ ମୁଖ୍ୟ କାରଣ ହେଲା ଅତ୍ୟଧିକ ଗରମ ପାଗ।
4: ଆଜ୍ଞା, ହିଟ୍ ଷ୍ଟ୍ରୋକ୍ କ'ଣ ଏହାର ଲକ୍ଷଣ

0: ଗୁଡ଼ିକ କ'ଣ?
1: ଖରାରେ ବାହାରକୁ ବାରମ୍ବାର ବାହାରିଲେ ବା ଖରାରେ ବହୁ ସମୟ ବାହାରେ ରହିଲେ, ପାଣି କମ୍ ପିଇଲେ, ଛାଇରେ ନ ରହି ବହୁତ ସମୟ ବିନା ଛତା ଓ ବିନା ପାଣିରେ ରହିଲେ ହିଟ୍ ଷ୍ଟ୍ରୋକ୍ ହୋଇଥାଏ। ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଦୁର୍ବଳ ଲାଗିବା, ଆଖିକୁ ଅନ୍ଧାରୁଆ ଦେଖାଯିବା, ହଠାତ୍ ଶରୀର ଶୂନ ଲାଗିବା, ହାର୍ଟବିଟ୍ ବଢ଼ିଯିବା, ସମୟ ସମୟରେ ବାନ୍ତି ବାନ୍ତି ଲାଗିବା ଏହାର ମୁଖ୍ୟ ଲକ୍ଷଣ। ଆମେ ଜାଣିପାରିବାନି ଯେ ଆମ ଶରୀରକୁ ସେ ସମୟରେ ଥଣ୍ଡା ଚିକିତ୍ସା ଦରକାର। ଏହାର ଆଶୁ ଚିକିତ୍ସା ନକଲେ ଆମେ ମୃତ୍ୟୁମୁଖର ସମ୍ମୁଖୀନ ହେବା।
0: ମ୍ୟାଡ଼ାମ, ବର୍ତ୍ତମାନ ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ସାଧାରଣ ରୋଗ ଦେଖାଯାଉଛି ସେ ମଧ୍ୟରେ ଜଳଶୂନ୍ୟତା ବା ଡିହାଇଡ୍ରେସନ୍ ଗୋଟିଏ, ଏହା କାହିଁକି ହୁଏ ଏବଂ ଏହାକୁ କିପରି ଚିହ୍ନଟ କରାଯାଏ?
1: ଅଧିକ ଗରମ ଓ ଗୁଳୁଗୁଳି ଲାଗି ଶରୀରରୁ ଅଧିକ ଝାଳ ବାହାରେ, ଯାହାଦ୍ୱାରା ଆମ ଶରୀରର ଜଳୀୟ ଅଂଶ ଶୁଷ୍କ ହୋଇଯାଏ, ତା ସହିତ ଶରୀରରୁ ଲବଣ ଅଂଶ ମଧ୍ୟ କମିଯାଏ। ଆମେ ଜାଣିଛେ ଜଳ ହିଁ ଜୀବନ, ପାଣି ଦ୍ୱାରା ଶରୀରର ଅନେକ ଫଙ୍କସନ୍ ହୁଏ। ଜଳ ଶୂନ୍ୟତାରୁ ବଞ୍ଚି ରହିବା ପାଇଁ ଆମକୁ ଅଧିକ ପାଣି ପିଇବାକୁ ପଡ଼ିବ। ଆମେ ଏହାକୁ ଚିହ୍ନଟ କରିବାର ମୁଖ୍ୟ ଲକ୍ଷଣ ହେଲା ଚର୍ମ ଶୁଖିଯାଏ ଓ ଓଠ ଓ ପାଟି ଶୁଖିଯାଏ।
0: ଗ୍ରୀଷ୍ମ ଋତୁରେ ଡାଇରିଆ ଏବଂ ଖାଦ୍ୟ ଯେଉଁ ବିଷାକ୍ତ ବଢ଼ିଯାଉଛି ତାର କାରଣ?
1: ଲୋକମାନେ ବାହାରର ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ଓ ବାସି ଖାଦ୍ୟ ଖାଇଲେ ଡାଇରିଆ ଓ ଖାଦ୍ୟ ବିଷାକ୍ତତା ବଢ଼ିଥାଏ। ବାହାରେ ବିଭିନ୍ନ ସ୍ଥାନରୁ ଫିଲ୍ଟ୍ରେସନ୍ ନ ହୋଇଥିବା ପାଣି ପିଇଲେ ମଧ୍ୟ ଡାଇରିଆ ରୋଗ ବଢ଼ିଥାଏ।
0: ଆଜ୍ଞା ମ୍ୟାଡ଼ାମ, ଛୋଟ ପିଲା ଓ ବୃଦ୍ଧମାନେ ଗ୍ରୀଷ୍ମ ଜନିତ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ କାହିଁକି?
1: ମଧ୍ୟମ ବୟସ୍କ ଲୋକଙ୍କ ଅପେକ୍ଷା ଛୋଟ ପିଲା ଓ ବୃଦ୍ଧମାନଙ୍କର ଇମ୍ୟୁନିଟି କମିଥାଏ। ସେମାନେ ଅତିଶୀଘ୍ର ରୋଗରେ ଆକ୍ରାନ୍ତ ହୁଅନ୍ତି। ଅଂଶୁଘାତ ରୋଗର ଲକ୍ଷଣ ସେମାନଙ୍କ ପାଖରେ ଶୀଘ୍ର ଦେଖାଦିଏ। ଚର୍ମ ରୋଗ ଏବଂ ଘାମଚିରି ସେମାନଙ୍କ ଶରୀରରେ ଖରାଦିନେ ଅତି ଶୀଘ୍ର ବାହାରେ। ବହୁତ କମ୍ ସମୟ ପାଇଁ ବାହାରକୁ ବାହାରିଲେ ମଧ୍ୟ ସେମାନେ ଗ୍ରୀଷ୍ମ ଋତୁ ଜନିତ ରୋଗର ଶିକାର ହୁଅନ୍ତି। ଏଣୁ ସେମାନଙ୍କୁ ଖରାକୁ ବାହାର କରିବା ଉଚିତ ନୁହେଁ। ହିଟ୍ ଷ୍ଟ୍ରୋକ୍ ହେଲେ ଏମାନଙ୍କୁ ତୁରନ୍ତ ନିକଟସ୍ଥ ପ୍ରାଥମିକ ଚିକିତ୍ସାଳୟକୁ ନେଇଯାଆନ୍ତୁ। ତା ପୂର୍ବରୁ ଆମେ ତାଙ୍କୁ ଏୟାର କଣ୍ଡିସନ୍ ରୁମ୍ ରଖିବା, ନଚେତ୍ ଥଣ୍ଡା ପାଣିରେ ଗାଧୋଇଦେବା, ଦେହକୁ ଓଦା ଟାୱେଲରେ ପୋଛିବା ଏବଂ ଆଇସ୍ ପ୍ୟାକ୍ ବି ଦେଇପାରିବା।
0: ଗ୍ରୀଷ୍ମ ଋତୁରେ କେତେ ପରିମାଣରେ ପାଣି ପିଇବା ଉଚିତ?
1: କଥାରେ ଅଛି ଅଧିକନ୍ତୁ ନ ଦୋଷାୟ। ଅଧିକ ପାଣି ପିଇଲେ ଶରୀର ପାଇଁ କିଛି କ୍ଷତି ନୁହେଁ, ତଥାପି ଛୋଟ ଛୁଆମାନେ 4-8 ବର୍ଷ ମଧ୍ୟରେ 1.5 ଲିଟରରୁ 2 ଲିଟର ପ୍ରତିଦିନ ପିଇବେ। 9-18 ବର୍ଷ ମଧ୍ୟରେ 2-2.5 ଲିଟର ପର୍ଯ୍ୟନ୍ତ ପିଇପାରିବେ। 19 ଆଉ 19ରୁ ଅଧିକ ବର୍ଷ 3-3.5 ଲିଟର ପର୍ଯ୍ୟନ୍ତ ପିଇପାରିବେ। 60 ବର୍ଷର ଲୋକମାନେ 2-2.5 ଲିଟର ଦିନକୁ ପିଇବେ। ୟା ଛଡ଼ା ଏମାନେ ଅଧିକ ପାଣି ପିଇଲେ ଚଳିବ।
0: ଆଜ୍ଞା, ଓଆରଏସ୍ ର ଭୂମିକା କ'ଣ ଏବଂ କେବେ ଏହା ବ୍ୟବହାର କରିବା ଉଚିତ?
1: ଓଆରଏସ୍ ହେଲା ଓରାଲ୍ ରିହାଇଡ୍ରେସନ୍ ସପ୍ଲିମେଣ୍ଟେସନ୍।
0: ଆଜ୍ଞା,
1: ଗ୍ରୀଷ୍ମ ଋତୁରେ ଜଳ ଶୂନ୍ୟତା ବା ଡିହାଇଡ୍ରେସନ୍ ହେଲେ ଓଆରଏସ୍ ସାଚେଟ୍ 200 ml ପାଣିରେ ମିଶାଇ ସେବନ କରିବା ଉଚିତ। ଅତ୍ୟଧିକ ଝାଳ ଶରୀରରୁ ବାହାରିଲେ ଇଲେକ୍ଟ୍ରୋଲାଇଟ୍ର ଇମ୍ବାଲାନ୍ସ ହୁଏ, ଏଣୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ମାନଙ୍କରେ ମାଗଣାରେ ମିଳୁଥିବା ଓଆରଏସ୍ ସାଚେଟ୍ ବ୍ୟବହାର କରି ଡିହାଇଡ୍ରେସନ୍ରୁ ମୁକ୍ତି ପାଆନ୍ତୁ। ଏହା ମଧ୍ୟ ତରଳ ଝାଡ଼ା ଓ ବାନ୍ତି ଅଧିକ ହେଲେ ଦିଆଯାଏ।
0: ଓଆରଏସ୍ ର ଅତ୍ୟଧିକ ବ୍ୟବହାର କ'ଣ ଶରୀର ପାଇଁ କ୍ଷତିକାରକ?
1: ଅତ୍ୟଧିକ ଓଆରଏସ୍ ବ୍ୟବହାର ଖରାପ ନୁହେଁ, ଏହା ବଡିର ଇଲେକ୍ଟ୍ରୋଲାଇଟ୍ ଇମ୍ବାଲାନ୍ସ ହେଲେ ଦିଆଯାଏ। ଟିକେ ୱିକ୍ ଲାଗିଲେ ମଧ୍ୟ ଏହା ବ୍ୟବହାର କରାଯାଇପାରେ। ଗ୍ରୀଷ୍ମ ଋତୁ ଛଡ଼ା ଅନ୍ୟ ଋତୁରେ ମଧ୍ୟ ବୃଦ୍ଧ ଲୋକମାନଙ୍କୁ ହେଉ ବା ମଧ୍ୟମ ବୟସ୍କମାନଙ୍କୁ ଏହା ଦିଆଯାଇଥାଏ। ଗଭର୍ଣ୍ଣମେଣ୍ଟ ସପ୍ଲାଇଡ୍ ବା ଦୋକାନରେ ମିଳୁଥିବା ଓଆରଏସ୍ ସାଚେଟ୍ ବ୍ୟବହାର କରନ୍ତୁ। ଟେଟ୍ରାପ୍ୟାକ୍ ବ୍ୟାଣ୍ଡ ହେବା ସତ୍ତ୍ୱେ କିଛି ଦୋକାନରେ ବିକ୍ରି ହେଉଛି, ଟେଟ୍ରାପ୍ୟାକ୍ ବ୍ୟବହାର ନକରି ଓଆରଏସ୍ ସାଚେଟ୍ ବ୍ୟବହାର କରିବା ଉଚିତ।
0: ଖରାଦିନେ ଖାଦ୍ୟ ଚୟନ ସମୟରେ କେଉଁ ସାବଧାନତା ଅବଲମ୍ବନ କରିବା ଦରକାର?
1: ଖରାଦିନେ ଖାଦ୍ୟ ଚୟନ ସମୟରେ ପ୍ରଥମେ ପାଣି ଅଧିକା ପିଇବା ଦରକାର।
0: ଆଜ୍ଞା,
1: ଫଳ ଅଧିକା ଖାଇବା ଦରକାର, ସେଥିରୁ ଆମେ ପାଣି ଅଂଶ ଅଧିକା ପାଇଥାଉ। ଆମ୍ବ ବା ଆମ୍ପନା ଖାଦ୍ୟ ନେବା ଦରକାର। ଗଳା ଶୁଖିବା ମାତ୍ରେ ଆପଣମାନେ ପାଣି ଅଧିକା ପିଅନ୍ତୁ। ପଚିଯାଇଥିବା ଫଳ ବା ବାସି ଖାଦ୍ୟ ଖାଇବା ଅନୁଚିତ। ସତେଜ ଖାଦ୍ୟ ଓ ସତେଜ ଫଳ ଖାଆନ୍ତୁ।
0: ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଏବଂ ପାନୀୟ ସେବନ କେତେ ଦୂର ସୁରକ୍ଷିତ?
1: ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଖୋଲାରେ ପଡ଼ିଥାଏ, ଗ୍ରୀଷ୍ମ ଋତୁରେ ଶୀଘ୍ର ଖରାପ ହୋଇଯାଏ, ପାଣି ମଧ୍ୟ ଫିଲ୍ଟ୍ରେସନ୍ ହୋଇନଥାଏ। ଏହାକୁ ସେବନ କଲେ ଡାଇରିଆ ଓ ଖାଦ୍ୟ ବିଷାକ୍ତ ରୋଗ ହୁଏ। ତା ଛଡ଼ା କିଛି ୱାଟରବର୍ନ ଡିଜିଜ୍ ହୋଇଥାଏ, ଯଥା ଟାଇଫଏଡ୍, ଜଣ୍ଡିସ୍। ଏହା ବିଲକୁଲ ସୁରକ୍ଷିତ ନୁହେଁ।
0: ତାମାନେ ଆମ ଶ୍ରୋତା ବନ୍ଧୁମାନେ ଯେଉଁ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ନିଶ୍ଚିତ ଭାବରେ ରାସ୍ତା କଡ଼ରେ ଯେଉଁ ଖାଦ୍ୟ ବିକ୍ରି ହେଉଛି ତାକୁ ବ୍ୟବହାର ନ କରିବା ପାଇଁ କିମ୍ବା ଅତି କମ୍ ବ୍ୟବହାର କରିବା ପାଇଁ ଚେଷ୍ଟା କରିବା ଉଚିତ।
1: ଯେତେ ଦୂର ଆମେ ଘର ଖାଦ୍ୟ ନେଇପାରିବା ବାହାରକୁ ବା ଘର ଖାଦ୍ୟ ବ୍ୟବହାର କରିବା ଆମେ ସେତିକି ସୁରକ୍ଷିତ ରହିବା।
0: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ଚର୍ମ ରୋଗ କିମ୍ବା ଘିମିରିବା ଘାମାଚି ଶୀଘ୍ର ହୋଇଥାଏ ଶିଶୁ ଏବଂ ବୃଦ୍ଧମାନଙ୍କୁ, ଆମର ଯୁବମାନଙ୍କୁ ବି ତାହା ହିଁ ଅସୁବିଧା ହୋଇଥାଏ। ଏହି ଅସୁବିଧାରୁ ଆମେ ନିଜକୁ କିପରି ରକ୍ଷା କରିପାରିବା?
1: ଅତ୍ୟଧିକ ଝାଳ ଓ ଗୁଳୁଗୁଳି ଯୋଗୁଁ ଚର୍ମରୋଗ ବା ଘାମିଚିରି ରୋଗ ହୋଇଥାଏ। ବାରମ୍ବାର ଗାଧୋଇବା ଦରକାର। ବାହାରକୁ ଖରା ହେଉଥିବା ସମୟରେ ଯିବା ଉଚିତ ନୁହେଁ। ପାଉଡର ବ୍ୟବହାର କରିବେ। କୋଲ୍ଡ କ୍ରିମ୍ ବା ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ଫ୍ୟାନ୍, କୁଲର୍ ବା ଏସି ତଳେ ରୁହନ୍ତୁ। ଚମଡ଼ାକୁ ଥଣ୍ଡା ଚିକିତ୍ସା ଖରାଦିନେ ଜରୁରୀ।
0: ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କେଉଁ ପ୍ରାଥମିକ ଚିକିତ୍ସା ଦେବା ଉଚିତ?
1: ପ୍ରଥମେ ତାଙ୍କୁ ଥଣ୍ଡା ପାଣିରେ ଗାଧୋଇ ଦେବେ। କୁଲର୍ କିମ୍ବା ଏୟାର କଣ୍ଡିସନ୍ ରୁମ୍ରେ ରଖିବେ। ଓଆର୍ଏସ୍ ପିଇବାକୁ ଦେବେ। ଓଆର୍ଏସ୍ ଯଦି ନାହିଁ ଘରେ ବନେଇବା ଓଆର୍ଏସ୍ ମଧ୍ୟ ଦେଇପାରିବେ। 2 ଚାମଚ ଲୁଣ, 1 ଚାମଚ ଚିନି, କିଛି ଲେମ୍ବୁ ରସ ମିଶାଇ ଦେଇପାରନ୍ତି। ଯଦି ରୋଗୀ ଅସୁସ୍ଥତା ଅନୁଭବ କରୁଛି ତୁରନ୍ତ ତାକୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଆନ୍ତୁ।
0: ଗ୍ରୀଷ୍ମ ଋତୁରେ କେଉଁ ପ୍ରକାରର ପୋଷାକ ପିନ୍ଧିବା ଉଚିତ ଏବଂ କାହିଁକି?
1: ଗ୍ରୀଷ୍ମ ଋତୁରେ ହାଲକା ରଙ୍ଗ ବିଶେଷ କରି ଧଳା ପୋଷାକ ଓ ଢିଲା ପୋଷାକ ପିନ୍ଧିବା ଉଚିତ, କାରଣ ଧଳା ରଙ୍ଗରେ ସୂର୍ଯ୍ୟକିରଣ ଶରୀର ଭିତରକୁ କମ୍ ଯାଏ, ପ୍ରାୟ 90% ତାପମାତ୍ରାକୁ ଆବଜର୍ଭ କରେ। ଏଥିପାଇଁ ଆମେ ସବୁବେଳେ ଧଳା କଲର୍ର ଡ୍ରେସ୍ ପିନ୍ଧିବା ଉଚିତ।
0: ଆଜ୍ଞା, ଦିନର କେଉଁ ସମୟରେ ବାହାରକୁ ଯିବା ଏଡ଼ାଇବା ଉଚିତ?
1: ଦିନ 12ରୁ 4 ପର୍ଯ୍ୟନ୍ତ ବାହାରକୁ ଯିବା ଅନୁଚିତ। ଏ ବର୍ଷର ତାପମାତ୍ରା ଅଧିକା ଥିବାରୁ ଦିନ 11ରୁ 5 ପର୍ଯ୍ୟନ୍ତ ଘର ଭିତରେ ରହିବା ଦରକାର।
0: ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚିତ ଏହି କଥାକୁ ଶୁଣି ତାକୁ ପାଳନ କରିବେ। ଶ୍ରମିକ, କୃଷକ ଏବଂ ବାହାରେ କାମ କରୁଥିବା ଲୋକମାନେ କେଉଁ ବିଶେଷ ସତର୍କତା ଅବଲମ୍ବନ କରିବା ଦରକାର, କାରଣ ସେମାନେ ତ ଆଉ କାମକୁ ମନା କରିପାରିବେନି?
1: ବାହାରକୁ ବାହାରିବା ପୂର୍ବରୁ ଶ୍ରମିକ ହେଉ ବା କୃଷକ ହେଉ ଖାଲି ପେଟ ରଖିବେ ନାହିଁ। ହାତରେ ଛତା, ମୁଣ୍ଡରେ କିଛି କପଡ଼ା ଗୁଡ଼ାଇବେ ଓ ପାଣି ବୋତଲ ନିଶ୍ଚିନ୍ତ ନେବେ। ବାରମ୍ବାର ପାଣି ପିଇବେ। 12 ସୁଦ୍ଧା ସେମାନେ ଘରକୁ ଫେରିବା ଉଚିତ। ଆଉ ସାଧାରଣତଃ ଆଗରୁ ଶ୍ରମିକ ବା କୃଷକମାନେ ଆମର ପିଆଜ ପକେଟରେ ରଖିକି ଯାଉଥିଲେ, ସେଇଟା ବି ଗୋଟେ ଅଂଶୁଘାତକୁ ରକ୍ଷା କରେ।
0: ଗ୍ରୀଷ୍ମ ଋତୁରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅଭିଭାବକମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
1: ପ୍ରଥମତଃ ଶିଶୁମାନଙ୍କୁ ବାହାରକୁ ବାହାର କରିବେ ନାହିଁ। ଅତି ଜରୁରୀରେ ବାହାରିଲେ ଢିଲା ବା ହ୍ୱାଇଟ୍ କପଡ଼ା ପିନ୍ଧାନ୍ତୁ। ବାରମ୍ବାର ପାଣି ପିଅନ୍ତୁ। ଓଆର୍ଏସ୍ ମଧ୍ୟ ଦେଇପାରିବେ। ଛାଇ ବା ଥଣ୍ଡା ସ୍ଥାନରେ ସେମାନଙ୍କୁ ରଖିବେ, କାରଣ ହିଟ୍ ଷ୍ଟ୍ରୋକ୍ ସେମାନଙ୍କୁ ଶୀଘ୍ର ଆକ୍ରମଣ କରେ। ଦେହରେ ବାରମ୍ବାର ପାଉଡର ବ୍ୟବହାର କରିବେ। ବେବି ସନ୍ସ୍କ୍ରିନ୍ ଲୋସନ୍ ମଧ୍ୟ ଲଗାଇପାରିବେ। ଟିକେ ଅସୁସ୍ଥତା ଲାଗିଲେ ତୁରନ୍ତ ଶିଶୁ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
0: ଗ୍ରୀଷ୍ମ ଋତୁରେ ବା ଖରା ଦିନରେ ଯେତେବେଳେ ବହୁତ ଗରମ ହେଉଛି, ଆମେ ଲେମ୍ବୁ ପାଣି, ଦହି ପାଣି, ଛାଞ୍ଚ, ଡବା ପାଣି ଏସବୁ ପାନୀୟର ବ୍ୟବହାର କରୁଛୁ। ଏହାର ଉପକାରିତା ବିଷୟରେ ତ ଆପଣ ନିଶ୍ଚିତ କହିଲେ, ପୁଣି ଥରେ ଯଦି ଆମର ଶ୍ରୋତାବନ୍ଧୁମାନଙ୍କୁ ତାର ଉପକାରିତା ବିଷୟରେ କହିବେ ତାହେଲେ ଆହୁରି ଅଧିକ ଭଲ ହେବ।
1: ଡବା ପାଣି, ଛାଞ୍ଚ ପାଣି, ଲେମ୍ବୁ ପାଣି ଏଗୁଡ଼ାକ ସବୁ ଅଧିକ ଜଳୀୟ ଅଂଶ ଶରୀରକୁ ଯୋଗାଇଥାଏ। ଏହାଦ୍ୱାରା ପେଟ ଖରାପ ହୁଏ ନାହିଁ। ଡିହାଇଡ୍ରେସନ୍ରୁ ଆମେ ରକ୍ଷା ପାଇପାରିବା। ହିଟ୍ଷ୍ଟ୍ରୋକ୍ ବି ହେବ ନାହିଁ। ଯଦି ଆମେ ପ୍ରତିଦିନ ବି ଗୋଟେ ଗୋଟେ ପଇଡ଼ ପାଣି ପିଉଛେ ତାହେଲେ ଶରୀର ପାଇଁ ବହୁତ ଉପକାର ଦେବ।
0: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀଷ୍ମଜନିତ ରୋଗରେ କୌଣସି ପରିବର୍ତ୍ତନ ଦେଖାଯାଉଛି କି?
1: ହଠାତ୍ ବର୍ଷା ଓ ପବନ ହେଲେ ଆଟମୋସ୍ଫିୟର ଥଣ୍ଡା ହୋଇଯାଏ, ଯାହାଦ୍ୱାରା ଚର୍ମରୋଗ ବା ଘାମଚିରିରୁ ଆମେ ରକ୍ଷା ପାଇପାରିଥାଉ। ତାପମାତ୍ରା କମିଯାଏ ବା ଟାଣ ଖରା ନ ହେବାରୁ ମୁଣ୍ଡବ୍ୟଥା ଇତ୍ୟାଦି ରୋଗ ହୁଏ ନାହିଁ। ବୃଦ୍ଧ ଓ ଶିଶୁମାନେ ସୁସ୍ଥ ରହନ୍ତି।
0: କେଉଁ ଲକ୍ଷଣ ଦେଖାଦେଲେ ଖରାଦିନେ ବା ଗ୍ରୀଷ୍ମ ଋତୁରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ?
1: ଯଦି ପେଟ ଅଧିକ ସମୟ ଧରି କାଟିବ, ବାନ୍ତି ଅଧିକ ହେବ, ମୁଣ୍ଡବ୍ୟଥା ଓ ଦୁର୍ବଳତା ବେଶୀ ଅନୁଭବ କରିବେ ଓ ଅନ୍ଧାରୁଆ ଦେଖାଯିବ, ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ।
0: ଶେଷରେ ଆମର ଶ୍ରୋତାମାନଙ୍କ ପାଇଁ ଗ୍ରୀଷ୍ମ ଋତୁରେ ସୁସ୍ଥ ରହିବା ସମ୍ବନ୍ଧୀୟ ଆପଣଙ୍କର ମୁଖ୍ୟ ବାର୍ତ୍ତା କ'ଣ ରହିବ?
1: ଗ୍ରୀଷ୍ମ ଋତୁରେ ବାହାରକୁ ବେଶୀ ବାହାରନ୍ତୁ ନାହିଁ। ବାହାରିଲେ ଛତା, ପାଣି ବୋତଲ, ଧଳା ଓ ଢିଲା ପୋଷାକ ପିନ୍ଧି ବାହାରନ୍ତୁ। ଘର ତିଆରି ଖାଦ୍ୟ ନେଇ ବାହାରକୁ ଯାଆନ୍ତୁ। ରାସ୍ତା କଡ଼ରେ ବିକ୍ରି ଖାଦ୍ୟ ଖାଆନ୍ତୁ ନାହିଁ। ଛାଇ ତଳେ ରୁହନ୍ତୁ। ପେଟ ଖାଲି ଲାଗିବା ମାତ୍ରେ କିଛି ଖାଇବା ଉଚିତ। ଛୋଟ ଶିଶୁ ଓ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ବେଶୀ ଖରା ଥିବା ସମୟରେ ବାହାରକୁ ବାହାର କରନ୍ତୁ ନାହିଁ। କୃଷକ ଓ ଶ୍ରମିକମାନେ 11ଟା ପର୍ଯ୍ୟନ୍ତ କାମ କରି ଘରକୁ ଫେରିବା ଦରକାର।

0: କାମରେ ଥିବା ସମୟରେ ବାରମ୍ବାର ପାଣି ପିଅନ୍ତୁ ଓ ମୁଣ୍ଡରେ କପଡ଼ା ବାନ୍ଧନ୍ତୁ। ଯଦି ଖରା ଅଧିକ ରହୁଛି, ଝାଳ ଅଧିକା ବାହାରୁଛି, ଓଦା ଟାୱେଲରେ କପାଳ ଓ ବେକକୁ ପୋଛନ୍ତୁ। ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ମାଗଣାରେ ମିଳୁଥିବା ORS ସାଚେଟକୁ ବ୍ୟବହାର କରନ୍ତୁ। ସନସ୍କ୍ରିନ୍ ଲୋସନ ବ୍ୟବହାର କରନ୍ତୁ। ଚର୍ମ ରୋଗରୁ ରକ୍ଷା ପାଇବା ପାଇଁ ଅଧିକ ଫଳ ଖାଆନ୍ତୁ। ଛାଚ ପାଣି, ଲେମ୍ବୁ ପାଣି, ପଇଡ଼ ପାଣି ଏସବୁ ପିଇଲେ ଡିହାଇଡ୍ରେସନରୁ ଆମେ ରକ୍ଷା ପାଇଥାଉ। ତେଣୁ ଆପଣମାନେ ଏହିସବୁ ବ୍ୟବହାର କରି ନିଜକୁ ଡିହାଇଡ୍ରେସନରୁ ବଞ୍ଚାନ୍ତୁ। ଆକାଶବାଣୀରେ ପ୍ରଚାର ହେଉଥିବା ନିୟମାବଳୀକୁ ଶୁଣନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ। ହିଟ୍ ଷ୍ଟ୍ରୋକ୍ ନ ହେବା ପାଇଁ ହୋମିଓପାଥିରେ ଅନେକ ମେଡିସିନ୍ ଅଛି, ଜେଲସିମିୟମ, ବ୍ରାଉନିଆ, ଗ୍ଲୋନାଇନ୍ ଇତ୍ୟାଦି। ଖରାରେ ଘରୁ ବାହାରିବା ମାତ୍ରେ ଥରେ ବ୍ରାଉନିଆ ସେବନ କରନ୍ତୁ ଓ ତାହା ସହ ଜଳଶୂନ୍ୟତା ନ ହେବା ପାଇଁ ଅଧିକ ପାଣି ବ୍ୟବହାର କରନ୍ତୁ ଓ ଖରାଦିନିଆ ରୋଗରୁ ନିଜକୁ ବଞ୍ଚାନ୍ତୁ।
1: ମ୍ୟାଡାମ, ଗ୍ରୀଷ୍ମ ଋତୁରେ ଦେଖାଯାଉଥିବା ସାଧାରଣ ରୋଗ, କାରଣ ଓ ପ୍ରତିକାର, ଏ ବିଷୟରେ ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମର ଶ୍ରୋତାମାନଙ୍କୁ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ତନ୍ମନ୍ଧନ କାର୍ଯ୍ୟକ୍ରମରେ ଖରାଦିନେ ହେଉଥିବା ସାଧାରଣ ରୋଗ ବିଷୟରେ ତ ଜାଣିଲେ, ଏହା ନିଶ୍ଚୟ ଆପଣମାନଙ୍କ କାମରେ ଲାଗିବ। କାହିଁକି ନା ଜଣେ ନାରୀ ହିଁ ପରିବାରର ପ୍ରଥମ ଶିକ୍ଷକ, ପ୍ରଥମ ଡାକ୍ତର। ଆପଣ ନିଜେ ଯଦି ସଚେତନ ରହିବେ, ତାହେଲେ ଆପଣଙ୍କ ପରିବାରକୁ ସୁସ୍ଥ ସବଳ ରଖିପାରିବେ। ଏ ଯେମିତି ଆଜି କଥା ହେଲେ, ପରିବେଶ ସୁରକ୍ଷାରେ ମଧ୍ୟ ନାରୀର ଦାୟିତ୍ୱ ବହୁତ ଅଧିକ। ତେଣୁ ନିଜେ ସଚେତନ ରୁହନ୍ତୁ, ପରିବାରକୁ ସଚେତନ କରନ୍ତୁ, ପୁରା ଗାଁକୁ, ପୁରା ବିଶ୍ୱ ପରିବେଶକୁ ଆପଣମାନେ ସଚେତନ କରି ପରିବେଶ ରକ୍ଷାରେ ନିଜେ ବ୍ରତୀ ହୁଅନ୍ତୁ। ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା। ପୁଣି ଦେଖା ହେବ ଆରଥରକୁ।

0: ଏ ଥିଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଆମେ ଏଠାରେ ଆଉ ଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 4:02ରେ ଶୁଣିବେ ନାଟକ ଶକୁନିର ହସ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ମୁରଲୀଧର ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଦିନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ। ରେପୋହାର 5.25%ରେ ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍ପିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତରପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.9%-6.6% ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍କୀତି ଆକଳନକୁ 4.6%-5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍କୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000 ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000 ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ ଏମ୍ବିବିଏସ୍, ବିଡିଏସ୍ ଓ ବିଏସ୍ସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 ଏମ୍ବିବିଏସ୍, 28 ବିଡିଏସ୍ ଓ 60 ବିଏସ୍ସି ନର୍ସିଂ ଆସନ ରହିଛି। ଏହିସବୁ ଆସନରେ
କେନ୍ଦ୍ରୀୟ କାଉନ୍ସିଲ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝି ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦ୍ୱୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି।
ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନ ଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ ଏପ୍ରିଲ 27 ତାରିଖଠାରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ୱାସସ୍ ପଦ୍ଧତିରେ 25,153 ଫାଇଲକୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ରହନା ହେ ତେରେ ଦିଲ୍ ମେ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ବମ୍ବେ ଜୟଶ୍ରୀ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହରିଶ ଜୟରାଜ।

ଶେଷରେ ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ରାହତ ଫତେ ଅଲି ଖାନ୍ ଏବଂ ତୁଲସୀ କୁମାର। ଗୀତ ରଚନା ଇରସାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାମାନଙ୍କୁ ଆମେ ଏଠାରେ ଜଣାଇ ଦେଉଛୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକ୍କା ଝକ୍କା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ବେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଆମେ ଜୁହାର।

0: ଜାମାର କେ ଦରକାର, କିନ୍ତୁ ଫ୍ୟାକ୍ଟ୍ରି ଉଠାର କାମ ମାନାର ମାରିଲା କାମ ନା ଆମେ ଚାହାନୁ ଯେନ୍ତା ଝାରସୁଗୁଡ଼ା ନୂଆଥିଲି କି ଏକା ଭି ଇନ୍ଦିରଣ୍ଟା ସରକାର କି ଇନ୍ଦିର ଏନ୍ଜିଓ ଉଠାର ଚେଷ୍ଟା ତ କାମାନାର ତମେ, କିନ୍ତୁ ହତକୁ ମାନନା ପଡ଼ିଲେ ଯେତିକି ଦରକାର
1: ଆଜିକି ଲାଗା ନିୟମ କାନୁନ୍ ହାତିଲି ଆରୁ ଏକାନେକିରି ହୁ ବାଲାନ୍ସ ବନ୍ ଇଅର୍ ଆଜିକି ଲାଗାନ୍ ଭି ହେତ୍କି ପରିମାଣରେ ମାନେ ନାମେ ହାରବୁ ଭି ଇଦା ଖାତର କା ତମେ ସଂରକ୍ଷଣ କାମର ବୁଲିକିରି ଆସିଲି, କିନ୍ତୁ ପ୍ରକୃତ ପକ୍ଷରେ ଆଦତ
0: ମାନଲା ପଲାଲି
1: ଯେନ୍ଥିର୍ ଲାଗି ନାମ ଇ ପ୍ରକାର ଯେନ୍ ଅସୁବିଧା କେ ସମ୍ମୁଖୀନ ମାନାଲା
0: ସ୍ୱାସ୍ଥ୍ୟ ଅସୁବିଧା ଚାହେ ପରିବେଶ
1: ଅସୁବିଧା ମାନାଲି
0: ମାନାଲି ଆଉ ଅଣ୍ଟା ଜିନିଷ ତାଙ୍କ ଅରୁଣାଚଳ ସାନବି ବରଫ ଖାତିରି ଜେନ୍ କେ ସାନବି ବରଫ ଖାତିରି ଯେନ୍ତା ତାନେ ଗ୍ଲୋସିୟର ଗ୍ଲୋସିୟର ଆକୁଞ୍ଜ ପରିବେଶ କେ ଏତ୍କି ତାନେ ବିପର୍ଯ୍ୟୟ ମାନାଲି ତାନେ ତାପମାତ୍ରା ବଢ଼ା ଗ୍ଲୋବାଲ ୱାର୍ମିଂ ମାନର ଇଂଲିଶ ତି ତାନେ ଏତ୍କି ପାରଦବୋଧ ବଢ଼ାଲି ଯେ ଯେନ୍ଟା ତାନେ ପହିଲେ ଆଜ୍ଞା ଯେନ୍ତା ତାଙ୍କ ଲାଗର ଆଜ୍ଞା କି ପହିଲେ ତାନେ 50 ଡିଗ୍ରୀ ମାନଲା ଏର କାରୁ ପାଞ୍ଚ ଗୁଠାର ବୁଢ଼ା ବୁଢ଼ୀ ତେଙ୍ଗାନାର, କିନ୍ତୁ 40-45 ଯାକର ଏରକା ଚାର 44-45 50 ପାର ବଞ୍ଜା କାଲି ତ ହୁଦକି ଲାଗନ୍ ବୁଲିକିରି ବରଫ ବହୁତ ପିଘଲାରାଲି ଗ୍ଲୋବାଲ ୱାର୍ମିଂ କେ ଲାଗନ୍ ପିଘଲାରାଲି ଆଉ ପିଘଲାର କୁନି ଦେନ ଆମୁ ମାନ ଆମୁ ମାଝିକି ଏକା ସାଙ୍ଗେ କହ ବହୁତ ଜାଗାରେ ତ ଇନ୍ନେ ବହୁତ ଜିନିଷ ଆସିଲେ ଆଉଟା ହୁନେ ତେଙ୍ଗନ ଯେତିକି ଗରମ ମାନେ ରାଜସ୍ଥାନ ଏରିଆ ରାଜସ୍ଥାନ ଏରିଆ ହିଟ ହୁନେ ଏତକି ତାନେ ଇଂଲିଶ ତି ତେଙ୍କା ଯେ ଗରମ ମାନାଲି ତାପବଦ ଏତକି ଉତ୍ତପ ମାନାଲି ଯେ ତାନେ ହୁସେନ ମାନନୁ ମାସ ମାନାବାଲି ସରକାର ବହୁତ ଚେଷ୍ଟା କାମ ଇନ୍ଦିରା କେନାଲ ଅଣ୍ଟା ଇଣ୍ଡିଆ ଜାମାର୍ତିନ ବଡ଼କା କେନାଲ ଆତିଲି ଆସାନ ଅନ୍ଦର କିଛି ଆକୁ ସରକାର ବଢ଼ିଆ ଯୋଜନା ଅଣ୍ଟା କାମାଲି ନଦୀ ସଂଯୋଗୀକରଣ ଆର୍ ନଦୀ ସଂଯୋଗୀକରଣ ଯେନ୍ ବରଫ ଆତିଲି ପାକିସ୍ତାନ କାର୍ତ୍ତା ଯେତକି ତାନେ ଡ୍ୟାମ ଆତିଲି ଆ ଚେକ ଡ୍ୟାମ କାମିକିରି ଆର୍ ନୁ ଇନ୍ଦିରା ଡ୍ୟାମ ନୁ ସଂଯୋଗ କାମ ତା ରାଜସ୍ଥାନ ନୁ ମାନନୁ ମାସ ଇଦାଲି ଚାଷ ପହିଲେ ମା ମାନାଲି ଆକୁ ଚାଷ ବି ଆରମ୍ଭ ମାନ ଯାକେ ରାଦିନ ସରକାର ତାହିଁ କାଟି ବହୁତ ଚେଷ୍ଟା କମାଲି କିନ୍ତୁ ଇଦା ଯୁଦ୍ଧ ଭିତ୍ତିକ ନାମେ କିତି ତିନ ଜାମା ହେଲାର ଯେତକି ଦେଶ ତ ଜାମେ ନାମାହାଲାର ଜାମ ଗୁତି ଜାମା ତାନେ ପୁରା ଯୁଦ୍ଧ ଭିତ୍ତିକ ଯଦି ଷ୍ଟାର୍ଟ କାମ ପରିବେଶ ନିୟନ୍ତ୍ରଣ କାମ ଗେଲେ ଗାନ ତ ନିଶ୍ଚୟ ନିୟନ୍ତ୍ରଣ ମାନ ଆଉ ପରିବେଶ ବି ଶୁଦ୍ର ନାମ ହିଁ ସ୍ୱାସ୍ଥ୍ୟ
1: ନାମେ ଭିନ୍ ଭିନ୍ ଜାଗାକେ କେରକାଦାର ଏକା ତା ପରିବେଶ ଏକା ନଥିଲି ଏକା ସାନ ବାଗେ ବିଡ଼ାଲି ଏକା ସାନ ଯେ ବର୍ଷା କେତିନି କେତେ ମାନାଲି ଇ ପ୍ରକାର କଥାନ୍ ଭିନ୍ ତେଙ୍ଗାଲକାର ଆଜ୍ଞା
0: ଆଜ୍ଞା
1: ହଁ ହେଲେ ନିମ୍ ତ ଛୋଟ ଏମିତି ଯେତେ ପଦାନୁ ରାଜକାର ଆଜ୍ଞା ପଦାନୁ ଭି ନିମ୍ ନିମେ ଯେନ୍ ଗୋଟେ ପରିବେଶ ଆତ୍ରି ହାରବୁ ବାକଡ଼ିରେ ଯେନ୍ ରାଜା ଆସ୍ତା କଥା ନି ନିମେ ଟିକେ ନିଶ୍ଚିତ ଭାବେ ମନେର ଯଦି ବି ନିମ୍ ମାନେ ବିଦେଶ ବି କେରକାଦାର
0: ଆଜ୍ଞା
1: ଆରୁ ଆକୁ ତ ସମ୍ବଲପୁର ନୁ ହିଁ ଆତଲା ଟାଉନ୍ ନୁ ଆତଲା ପଦାନ୍ତ ପରିବେଶ ଟାଉନ୍ ତା ପରିବେଶ ଆର୍ ଭିନ୍ ଭିନ୍ ଜାଗା ଯେନ୍ କେରକାଦାର ପରିବେଶ ଭିତରେ ତୁମେ ଏକାନେ ଲାଗି ପଦାନ୍ତ ପରିବେଶ ଗେ କଥା ମନେ ଖାତିରି
0: ଇନ୍ନା ଭି ତାନେ ପଦାସ୍ତ ପରିବେଶ ବହୁତ ବଢ଼ିଆ ଲାଗେ ଆଜ୍ଞା ପୁରା ଶୁଦ୍ଧ ପରିବେଶ ଆଉ ତାଙ୍କେ ପରିବେଶ ଏତିକି ବଢ଼ିଆ ଲାଗେ ଆଲାର ଧୀରେ ଧୀରେ ଯେନ୍ ଟାଉନ୍ ସିପ୍ ଗୁଠିନୁ ଯେନ୍ ପାର୍କ ଗୁଠିନ କାମାନାର ମାନୁମାସ ତାନେ ପାର୍କିଂ ପାର୍କ କାମାନାର ତାନେ ହୁଦ୍ଗେ ଲାଗନ୍ ହୁଦାନ୍କେ ହି କାମାନାର ତମେ ମାନେ ଜଳପ୍ରପାତ ଚାହେ ଝରଣା କାମାନାର ତାନେ ଟାଉନ୍ ଗୁଠିନୁ ହୁଦାନୀୟ ପରିବେଶ କି ତାନେ ପରିବର୍ତ୍ତନ ଆଲାର କିନ୍ତୁ ବୁଝାବା ଗଲେ ଇନ୍ନା ତା ହାଦୁ ଗୁଠିନ ଆମ ତା ଏରକା ଦାତ କିନ୍ତୁ ନାମେ ହାଦୁ ଗୁଠି ନେଘେ ହାଦୁ ଭି ମାଲା
1: ଏକା
0: ଝରଣା ବର୍ଣ୍ଣ ଆକୁ ବି ତମେ ଡିଫରେଣ୍ଟ ବାଲ୍ଲା ତ ହୁନେ ନେନ୍ ପଦାସ୍ତିନ ଗୁଦ୍ରାପଡ଼ାସ୍ତିନ ଯେତେବେଳେ କୁଧିଆଲକା 1990-91 କି 87-88 ତିନ କୁଧିଆର ଆଜ୍ଞା ଆରମ୍ଭ କାମଚିକାନ ତ ହୁବା କିନ୍ ଭାଲୁ ଭୁଲା ବି ରାଲିଆ ମାଦି ମହାଗେ ବାରାଲିଆ କିନ୍ତୁ ଆକୁ ମାଦୁ ବି ଖାତରାଲି କିନ୍ତୁ ଭାଲୁ ଆଉ ମାରିଲା ଦିନ ଢଙ୍ଗ ଲାଗି ତ ନାମ ଗୁଠି ଦେଖା ସାନ୍ ତାନେ ଟିକେ ଅସୁବିଧା ଥିଲେ ଭାଲୁ ବି ଦରକାର ଆସିଲେ ଜୀବଜନ୍ତୁ ବି ଦରକାର ଆସିଲେ ଅଣ୍ଟା ଆଉ ଜିନିଷ ତେଙ୍ଗଞ୍ଚନ ଭାଲ ମଦରଞ୍ଚନ ବୁଲିକିରି ବଜ୍ରକାତା ତାଙ୍କେ ନାମେ ତି ଜାଣା ଖାତିଲି ବଜ୍ରକାତା ଇଦାନ ସରକାର ବହୁତ ତାଙ୍କେ ମିଆ ଷ୍ଟ୍ରଙ୍ଗ ଏକ୍ସନ୍ ହୁଆଲି ଯେ ନେ ବଜ୍ରକାତ ବନ୍ ପିଟର ଚାହେ ଇନ୍ଦିର ବି କମର ଚାହେ ତାଙ୍ଗା ନେଲେ ତାମେ ମିଆଁ ଜେଲ୍ ବି ଦଣ୍ଡ ଚିଆନାର ଆଉ ପଇସା ବି ଦଣ୍ଡ ଚିଆନାର ବଜ୍ରକାତାବତ ପହିଲେ ବାଲେ ଆକୁ ଯେନ୍ ଘିଡ଼ି ଘିଡ଼ି ଚଡ଼ଚଡ଼ି ଯେନ୍ ମାନାଲି ଯେ ବହୁତ ଜୋର ମାନାଲି ମାନୁ ପହିଲେ ଆଲାର ଗୁଠି ତାନେ ମାନୁ ଗୁଠିନୁ ରାଲିଆର ନେ ହାଲୁ ଧାରା କର ହେଲେ ଇନ୍ଦିର କାମର ହେଲେ ନାମେ ହେଲାର ବି ଜାମା ହେଲାର ପହିଲେ ତ ଆକୁ ଯନ୍ତ୍ରପାତି ତି କାମାନାର ଗହଲା ଧାରା ନା ପହିଲେ ତ ନାମ ଗୁଠି ତାନେ ଗହଲା ତି
1: ଗହଲା
0: ହେଲେ ଯେତେବେଳେ ଚେପୁ ଝୋ ଝୋ କି ଘଡ଼ଘଡ଼ି ଚଡ଼ ଚଡ଼ ମାନା ବେଲେ ଠୋଲ ମାନାଲିଆ କିନ୍ତୁ କେବେ ବି ତାନେ ଚଡ଼କ ମା ମାରାଲିଆ କିନ୍ତୁ ଆଜି ଡେଟ୍ ନୁ ତାନେ ମୁଖ୍ୟ କାରଣ ଯେତିକି ବି ତାନେ ଆକାଦାନ ଇ ବଜ୍ର କାତାବତ ଧ୍ୱଂସ ମାନା କାଲି ଆଉ ଆଦିଗେ ଲେଗାନ ବଜ୍ରବତ ମାନାଲି। ଆ ବଜ୍ର କଥା ତାଙ୍କେ ଏତିକି ତାକତ ଆତିଲି ଉଦାହରଣ ଭଗବାନ ଧର୍ମ ବେଲା ବି ଏତିକି ଅଣ୍ଟା କାମଚିକା ଚାରିଯେ ତମେ ଶକ୍ତି ରାଚା ଯେ ତାଙ୍କେ ବଜ୍ରତି ତାନେ ଆ ତାନେ ଯେନ୍ ଚଡ଼କ ମାରାଲିଆ

ଗୀତ ତମେ ଜିକାତ୍ ତସିଲ ଟୋପୁ ଆଜ୍ଞା ଆରୁ ତମେ ଯେନ୍ ଦୋଲ ଆତଲନାର ଆର୍ ପାହାଡ଼ିଆର ହେଲେ ଇନ୍ନାନ୍ତା ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫେର୍ ଘାଏ ଯେତେ ରିନ୍ ଜୁହାର।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ, ଆକାଶବାଣୀ ସମ୍ବଲପୁର। ଏଥର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ତାନସେନ ସିଂଙ୍କ କଣ୍ଠରେ କଥାଚିତ୍ର ଚିହ୍ନା ଅଚିହ୍ନାର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବିନୋଦ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

କଥାଚିତ୍ର ଗପ ହେଲେ ବି ସତ ଦ୍ୱୈତକଣ୍ଠରେ ଗାଇଛନ୍ତି ଅମିତ କୁମାର ଏବଂ ସୁମନ କଲ୍ୟାଣପୁର। ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ଭୁବନ ହରି।

ଏଥର ସିକନ୍ଦର ଆଲମ ଏବଂ ନିର୍ମଳା ମିଶ୍ର ଦ୍ୱୈତକଣ୍ଠରେ ଗାଇଥିବା ଘର ବାହୁଡ଼ା କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ପ୍ରସନ୍ନ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

କଥାଚିତ୍ର ଜନନୀ। ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ଅନୁରାଧା ପୋଡ଼ୱାଲ। ଗୀତ ରଚନା ମହମ୍ମଦ ନିଜାମ। ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱର ମିଶ୍ର।

ଚିତ୍ତ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର ଦ୍ୱୈତ କଣ୍ଠରେ ଗାଇଥିବା କାବେରୀ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା କଳ୍ପତରୁ ବଳ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ଏଥର କାଚଘର କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ତାନସେନ ସିଂ, ଗୀତ ରଚନା ବ୍ୟୋମକେଶ ତ୍ରିପାଠୀ, ସଙ୍ଗୀତ ନିର୍ଦ୍ଦେଶନା କାହ୍ନୁ ଦାସ।

କାର୍ଯ୍ୟକ୍ରମ ଶେଷରେ ପ୍ରଣବ ପଟ୍ଟନାୟକ ଏବଂ ସିକନ୍ଦର ଆଲମ କଣ୍ଠ ଦେଇଥିବା ମମତା କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

0: ଏଥିଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆଜି ସୁରତ ଆର୍ ଦାମନ ଗସ୍ତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 21,000 କୋଟି ଟଙ୍କାର ଭିନ୍ ଭିନ୍ ବିକାଶ ପ୍ରକଳ୍ପର କରିବେ ଶିଳାନ୍ୟାସ। ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକେ ଭାରତର 100 ରାମସା ସ୍ଥଳୀ ଭାବେ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। 5.25 ରେପୋ ହାର ରହିଲା ଅପରିବର୍ତ୍ତିତ। 65 ନାକରା ଲୋକଙ୍କୁ ଏବେ 23 ଦିନ ପଦ୍ମ ପୁରସ୍କାର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଦେଶୀ ପୁଞ୍ଜି ନିବେଶକମାନଙ୍କ ଲାଗି ନିବେଶନ ମିଳୁଥିବା ପୁଞ୍ଜି ଲାଭ ଆର୍ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କଲେ କେନ୍ଦ୍ର ସରକାର। ଚଳିତ ବର୍ଷର ଗଲା ଏପ୍ରିଲ 1 ଲାଗୁ ହେବା ଇ ବ୍ୟବସ୍ଥା। ସିବିଏସ୍ଇ 12 କ୍ଲାସ୍ ଫଲାଫଲ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାଥି ମିଳିଛେ 70,000 ଏତକା ଆବେଦନ। ଇ ଭିତରୁ 7,314 ମାର୍କ ଯାଞ୍ଚ ଲାଗି ଥିଲାବେଳେ 63,000 ଅତକା ଫେରଘା ଖାତା ମୂଲ୍ୟାୟନ ଲାଗି ସାମିଲ ଅଛେ। ପରିବେଶ ସୁରକ୍ଷାକେ ଜନ ଆନ୍ଦୋଳନ କରବାରକେ ବିଶ୍ୱ ପରିବେଶ ଦିବସ ସମିତି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ନଥିବା ଲଙ୍କାମୁରା ସୀମା ଆଉଟପୋଷ୍ଟ ସୀମା ସୁରକ୍ଷା ବଳର କର୍ମଚାରୀମାନଙ୍କୁ ସମ୍ବୋଧନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଖୁବ୍ ଜଲ୍ଦି ଚୂଡ଼ାନ୍ତ ହେବା ଭାରତ ଆମେରିକା ବାଣିଜ୍ୟ ରାଜିନାମା କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଲାଗି ଭିନ୍ ଭିନ୍ ବିକାଶମୂଳକ କାର୍ଯ୍ୟକ୍ରମ ଆର ଉପଲବ୍ଧି ବାବଦେ ସଚିବ ସ୍ତରୀୟ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ପୁରୀରେ ଚାଲିଛେ 3 ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। 11 ବିଷୟ ହେଲା ଆଲୋଚନା। ପୁରୀରେ ହୋଇଯାଇଛେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅଧ୍ୟକ୍ଷତା କଲେ ଗଜପତି ମହାରାଜ। ରାଜ୍ୟସଭା ନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ଆଜି ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ। ଓଡ଼ିଶାର ଆମ୍ବ ଲାଗି ଗୋଟିଏ ଖାସ୍ ବ୍ରାଣ୍ଡିଂର ରହିଛି ଆବଶ୍ୟକତା କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପଶ୍ଚିମ ଓଡ଼ିଶାର ବରଗଡ଼ ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ପାଳନ କରାଯାଇଛି ବିଶ୍ୱ ପରିବେଶ ଦିବସ। ଝାରସୁଗୁଡ଼ା ଜିଲ୍ଲାରୁ ହୋଇଯାଇଛି ଭିନ୍ ଭିନ୍ ସାମାଜିକ ସୁରକ୍ଷା ଯୋଜନାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ। ନୂଆପଡ଼ା ଜିଲ୍ଲାରେ ଚାଲିଥିବା ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନକେ ପୁରିଲା 1 ଏଥିନିର୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସାର କରୁଛୁ ନାଟକ ଶକୁନିର ହସ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ଜୟରାମ ମୁଣ୍ଡା। ନାଟକ ଶକୁନିର ହସ।

0: କୁମାର
1: ହଁ, ଲକ୍ଷ୍ମଣ କୁମାର, କୌରବ କୁଳ ଗୌରବ ଦୁର୍ଯ୍ୟୋଧନର ଯୋଗ୍ୟ ଉତ୍ତର ଦାୟାଦ ଲକ୍ଷ୍ମଣ କୁମାର, ଏଇ ତ ତାର ସପ।
0: କିନ୍ତୁ କାହିଁକି?
1: ଲକ୍ଷ ଲକ୍ଷ ଶବ ଯେଉଁଠି ଭାସି ଯାଉଛି, କିଛି ଗୋଟାଏ ଭେଳାର ବ୍ୟବସ୍ଥା କରିବା ଦରକାର, ନଚେତ ପ୍ରିୟ ଭଣଜା ଦୁର୍ଯ୍ୟୋଧନ ରକ୍ତ ନଦୀ ପାରି ହେବେ କିପରି?
0: ସୁନ୍ଦର ପରିକଳ୍ପନା।
1: ଜାଲ ତ ପଡ଼ିଛି, ଏ ଜାଲରୁ କେହି ବି ମୁକ୍ତି ପାଇବେନି ଯଦୁପତି। ଏ ଜାଲ ଯେ ପାତିଛି, ତା ତୃଷିତ ଆତ୍ମାକୁ ସମୁଦ୍ର ବି ଶାନ୍ତ କରିପାରିବନି। ହେଲେ ଯଦୁପତି, ଜାଲ ସିନା ପାତିଛି ଶକୁନି, ମୁଖ୍ୟ ଡୋରିଟା ତ ତୁମରି ହାତରେ।
0: କିନ୍ତୁ ଶକୁନିଙ୍କର ଅସ୍ତ୍ରର ଦୁଇ ପାଖ ଭାରି ଦାଢ଼ୁଆ ନା,
1: ଅସ୍ତ୍ରର ଗୋଟିଏ ପାଖରେ ନିଜେ ମାୟାଧର ଚକ୍ରୀ,
0: ଆଉ ଅନ୍ୟ ପାଖରେ ମାୟାବୀ କୁଚକ୍ରୀ ଶକୁନି। ଗୋଟିଏ ପାର୍ଶ୍ୱରେ ଚାପ ଦିଅନ୍ତି,
1: ବାସୁଦେବ କୃଷ୍ଣ,
0: ଆଉ ଅନ୍ୟ ପାର୍ଶ୍ୱ ଚାପର ଅଧିକାରୀ ଛଳନାର ଛାୟା ରୂପୀ ମୁଖାପିନ୍ଧା ଶକୁନି।
1: ଏ ଅସ୍ତ୍ର କବଳରୁ କୌରବ କୂଳର ଜଣେ ବି ବର୍ତ୍ତି ଯାଇ ପାରିବେନି। ଏଇ ଦେଖନ୍ତୁ, ସତ୍ୟସନ୍ଧ ସେନାପତି ଭୀଷ୍ମଙ୍କର ଅବସ୍ଥା।
0: ଶିଖଣ୍ଡୀ ଦର୍ଶନ ପୁଣି ସରସଜ୍ଜା।
1: ଆଉ ଗୁରୁଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁ ଷଡ଼ଯନ୍ତ୍ର,
0: ନରେବା ଗୁଞ୍ଜରେ ଅଶ୍ୱତ୍ଥାମାହତ, ଦ୍ରୋଣଙ୍କ ପତନ, ସିନ୍ଧୁରାଜ ଜୟଦ୍ରଥଙ୍କ ଅବସ୍ଥା,
1: ଛିନ୍ନ ଶିର ଧ୍ୟାନମଗ୍ନ ପିତାଙ୍କ ହସ୍ତ ଯୁଗଳରେ ଲାଖି ରହିଗଲା ଉପହାର ବୋଲି। କର୍ଣ୍ଣଙ୍କ ପତନ କିନ୍ତୁ ବଡ଼ ଦୁର୍ଭାଗ୍ୟଜନକ।
0: ଇନ୍ଦ୍ର ନେଲେ ଛଳନାରେ କବଚ କୁଣ୍ଡଳ, ପୁଣି ଗୁରୁମନ୍ତ୍ର ଭୁଲିଗଲେ ପର୍ଶୁରାମଙ୍କ ତୀବ୍ର ଅଭିଶାପେ, ବ୍ରାହ୍ମଣର ଦୀର୍ଘଶ୍ୱାସେ ରଥଚକ ମେଦିନୀ କ୍ରାସିଲା।
1: ଏକାଗ୍ନି ମହାଅସ୍ତ୍ରରେ ଅବା ଅର୍ଜୁନକୁ ମାରିଥାନ୍ତେ, କିନ୍ତୁ ତା ପୂର୍ବରୁ ଘଟୋତ୍କଚକୁ ମାରି ନିଜ ପ୍ରତିଜ୍ଞା ନିଜେ ଭଙ୍ଗ କଲେ।
0: ତେବେ ଶେଷରେ ଯଦୁପତିଙ୍କୁ ଦାୟୀ କରିବା କ'ଣ ଠିକ୍ ହେଇଛି ଶକୁନି?
1: ଆଦୌ ଠିକ୍ ନୁହେଁ। କୌରବମାନେ ପାପରେ ମରିବେ, କିନ୍ତୁ ଦାୟୀ ହେବୁ ଆମେ ନା କ'ଣ?
0: କିନ୍ତୁ ଅଭିମନ୍ୟୁ ବୋଧ, ଅଧର୍ମ ଯୁଦ୍ଧରେ ବାଳକକୁ ମାରିବା କ'ଣ ଉଚିତ ହେଲା ମାତୁଳ?
1: ମୁଁ ଜାଣେ, ମୋତେ ରକ୍ଷା କର, ମୋତେ ରକ୍ଷା କର ବୋଲି ଅଭିମନ୍ୟୁ କାହାରିକୁ କେବେ ଡାକି ନଥିଲା। ଅଭିମନ୍ୟୁର ବୋଧ ନ ହେବା ଯାଏ ପାଣ୍ଡବମାନଙ୍କ ନିଦ୍ରାର ମୋହ ଭାଙ୍ଗିବନି ଭାବି ସପ୍ତରଥୀଙ୍କୁ ପରାମର୍ଶ ମୁଁ ଦେଇଥିଲି। ହଁ ଯଦୁପତି, ସେତେବେଳେ ବି ତ ଆପଣଙ୍କ ହାତରେ ସୁଦର୍ଶନ ଚକ୍ରଟା ଘୁରି ବୁଲୁଥିଲା। ଯୁଦ୍ଧନୀତି ଯାହା ହେଉ ନା କାହିଁକି, ଆପଣଙ୍କ କୂଟନୀତି ଯୋଗୁଁ ହିଁ ଗୁରୁକୁଳର ସର୍ବନାଶ ହୋଇଛି। ହଁ ବାସୁଦେବ, ଦୁଃଶାସନର ହସ୍ତ ଉତ୍ପାଟନ, ଭୀମଙ୍କର ରକ୍ତପାନ,
0: ଦ୍ରୌପଦୀଙ୍କ ବେଣୀବନ୍ଧନ,
1: ସେ ସବୁ ଦୃଶ୍ୟ ନୁହେଁ ଯଦୁପତି, ସେ ରକ୍ତର ଗାର କ୍ରୋଧିତ ଶକୁନିର ବୁକୁରେ ଏବେ ବି ଲେଖା ହୋଇ ରହିଛି।
0: ଶକୁନି
1: ଶକୁନି ଗୋଟାଏ ପକ୍ଷଚ୍ୟୁତ କକ୍ଷଚ୍ୟୁତ ଅଶୁଭ ଗ୍ରହ ଭଳି ଘୁରି ବୁଲୁଛି ବାସୁଦେବ, କୁରୁକୁଳର ଧ୍ୱଂସ ଯଜ୍ଞର ପୂର୍ଣ୍ଣାହୁତିକୁ ଅପେକ୍ଷା କରି ଏ ଶକୁନିଟା ବଞ୍ଚିଛି। ପ୍ରତିହିଂସାର ହୋମାଗ୍ନିକୁ ଜାଳିଛି ସିନା, ଶେଷ ଆହୁତିର ପୁରୋଧା ନିଜେ ତ ବାସୁଦେବ ଶ୍ରୀକୃଷ୍ଣ।
0: ଶକୁନି, ତମେ ସମ୍ପୂର୍ଣ୍ଣ ଭାବପ୍ରବଣ ହେଇ ପଡ଼ୁଛ।
1: ଶକୁନିକୁ ମନା କଲା, ହସିବାକୁ ଦିଅ ବାସୁଦେବ, ତାକୁ ହସିବାକୁ ଦିଅ, ତାର ପାପ ପୁଣ୍ୟର ଅନ୍ତରର କଥାକୁ କହିବାକୁ ଦିଅ। କୋଠାରେ କୁଣ୍ଠିତ ଖଳନାୟକର ଜୀବନ ଧରି ଆଉ କେତେ ଦିନ ବଞ୍ଚିବି ଯଦୁପତି? ଇତିହାସର ଏକ ନିନ୍ଦିତ ଚରିତ୍ର ଆଉ କାହାକୁ ବା ଆପଣାର କରି ବଞ୍ଚିବ? ପିତା ମାତା ଭାଇ ବନ୍ଧୁ ସମସ୍ତେ ଚାଲିଗଲା ପରେ ତୁମ ବିନାର ଆପଣାର ବୋଲି କାହାକୁ ମୁଁ ଦେଖୁନି ଗୋବିନ୍ଦ। ମୂର୍ଚ୍ଛତ୍ମ ବେଶର ଚକ୍ରାନ୍ତକୁ, ମୁଖାତଳର ଷଡ଼ଯନ୍ତ୍ରକୁ କେବଳ ତୁମେ ହିଁ ବୁଝିପାର ବାସୁଦେବ। ମୋର କୃତ କର୍ମର ପ୍ରାୟଶ୍ଚିତ ମୋତେ କରିବାକୁ ଦିଅ। ଆତ୍ମପ୍ରକାଶ ନ କଲେ ମୋର ପ୍ରାୟଶ୍ଚିତ ବା ହେବ କିପରି? ନିତ୍ୟ ମାନସିକ ଯନ୍ତ୍ରଣାରେ ଆହତ ହୋଇ ଛୋଟପଟ ହେଉଥିବା ଶକୁନିକୁ ଆତ୍ମପ୍ରକାଶ କରିବାକୁ ସୁଯୋଗ ଦିଅ ବାସୁଦେବ। ବହୁ କାଳର ସଞ୍ଚିତ ଅଶ୍ରୁରେ ତୁମ ପାଦ ଧୋଇଦେବାକୁ ସୁଯୋଗ ମିଳିଛି।
0: ଶକୁନି, ଉଠ ଶକୁନି, ତୁମର ଏ ଭାବାନ୍ତର କେବେ ବି ଦେଖିନି। ମୁଁ ଜାଣେ, ମୁଁ ଜାଣେ ଶକୁନି, ତୁମେ ପାଷାଣଠାରୁ ଆହୁରି ନିଷ୍ଠୁର, କଠୋର, ବଜ୍ରଠାରୁ ଆହୁରି ତୀକ୍ଷ୍ଣ ଆଉ ମାରାତ୍ମକ। କିନ୍ତୁ ଆଜି
1: ମୋ ସୌଭାଗ୍ୟର ଅମରାବତୀ ଚାହିଁନଥିଲେ ବାସୁଦେବ। ଗାନ୍ଧାରର ରାଜପଣ କିମ୍ବା ବନ୍ଦୀଶାଳରୁ ମୁକ୍ତି କିମ୍ବା ନିର୍ବାଣ ଚାହିଁନଥିଲି। ଗୋଟାଏ ନର୍କର କୀଟ ହୋଇ ମୁଁ ବଞ୍ଚିବାକୁ ବି ଚାହେଁ ନା ବାସୁଦେବ। ହେ ବାସୁଦେବ, କୁଚକ୍ରୀ ଭୂମିକାରେ ସଫଳ ହେଉ ବା ଅସଫଳ ହେଉ ଅଭିନୟ କରିସାରିଛି, ମୁଁ ପ୍ରତିଶୋଧ ନେଇ ସାରିଛି ବାସୁଦେବ। ମୁଁ ତୁମଠାରେ କୃତଜ୍ଞ। ନିଜେ ଗୋଟାଏ କ୍ଲିଷ୍ଟ କଣ୍ଟକ ସାଜି ଅଧର୍ମର କଣ୍ଟାକୁ ବାହାର କରିବା ଥିଲା ମୋର ପ୍ରତିଜ୍ଞା, ଅଧର୍ମ ବିରୁଦ୍ଧରେ ଏ ଥିଲା ମୋର ଯୁଦ୍ଧ ଘୋଷଣା।
0: ଏ ଧରାଧାମରେ ଧର୍ମ ପ୍ରତିଷ୍ଠା କରିବାରେ ତୁମେ ମୋର ସହାୟକ ହୋଇଛ ଶକୁନି।
1: ଅକାରଣରେ ପିତା ସହ ଅନେଶତ ଭ୍ରାତାଙ୍କୁ ରୁଦ୍ଧ କୋଠରୀରେ ବନ୍ଦୀ କରିବାରେ ତୁମର କଣ ହାତ ନଥିଲା ବାସୁଦେବ? ସବୁ ଅମଙ୍ଗଳର ସାଞ୍ଜୁ ପିନ୍ଧ ସେହି ବନ୍ଦୀ ଘରେ ଶକୁନିର କ୍ରୁଧିତ ଆତ୍ମାରେ ଗୋଟାଏ ଖଳନାୟକର ପୁନର୍ଜୀବନ ତମେ ତେଲ କାହିଁକି ବାସୁଦେବ?
0: ଶକୁନି, ମୁଁ ଭିନ୍ନ, ମୋର ମାୟାର ତୁମେ ଗୋଟାଏ ସୂତ୍ରଧର ମାତ୍ର।
2: ବାସୁଦେବ, ସେଇଦିନ ଏକ ବିଭତ୍ସ ନାଟକୀୟ ପରିସ୍ଥିତି ଆଉ ପରିଣାମରୁ ଯାବତୀୟ ଘଟଣା ଦୁର୍ଘଟଣା ଓ ଅଘଟଣ ଭିତରୁ ଶକୁନି ନେଲା ପୁନର୍ଜନ୍ମ। ହେ କେଶବ, ନିଜ ପିତା ମାତାଙ୍କ କଷ୍ଟ ନିବାରଣ ପାଇଁ କଂସକୁ ତୁମେ ବଧ କଲ, ବନ୍ଦିତ୍ୱରୁ ମୁକ୍ତି ତମେ ଦେଲ, ଆଉ ମୁଁ ତ ନିୟତିର ଦାସ, ରୁଦ୍ଧ କାରାଗାରରୁ ମୋର ଆକୁଳ ଚିତ୍କାର କେହି ବି ଶୁଣିଲେନି, ନା ମହାରାଜ ଧୃତ ରାଷ୍ଟ୍ର, ନା ସେଇ କାନ୍ଧାରେ। ତୁମେ ବି ନୀରବ ଦ୍ରଷ୍ଟା ହୋଇ ବିଭତ୍ସ ନାଟକର ପରଦା ଉନ୍ମୋଚନ କଲ, ପରଦା ପରେ ପରଦା, କେତେ ସୂର୍ଯ୍ୟାସ୍ତ, କେତେ ସୂର୍ଯ୍ୟୋଦୟ।

0: पाई भन्ने सकुनी कह कह सकुनी अनाह र जन्त्रणा र छटपट हुई मरुथिमा गान्धार राजवंश र आकाशरे चन्द्र कणक नै हुई भने कह कह पुत्र
1: ए रात्रि पाहिब पिता हन्नर चित्कार भितरे क्षुधा तृषा मृत्युर विभीषिका भितरे रुद्ध बन्दीशाळारे एकाळ रात्रि पाहिबार स्वप्न मु देखुछि पिता अमावास्यारे चन्द्र उदयर स्वप्न बि देखुछि এই নিয়ন্তু পিতা আজির খাদ্য সামগ্রী আপন খাই নিয়ন্তু
0: না না শকুনি এ অনাহরকু মু তপস্যা মনে করি নেইছি এহা মোর উপবাস নুহে পুত্র এইটা মোর উপাসনা এইটা মোর সাধনার সিদ্ধি গান্ধারর রাজা সুবর্ণর অনাহরর ব্রত সে ভাঙ্গিব নি শকুনি ভাঙ্গিলে সে নই পড়িব
1: ମୋର ଅନୁରୋଧ ରକ୍ଷା କରନ୍ତୁ ପିତା ଆପଣ ଗାନ୍ଧାର ରାଜବଂଶର ବିଶାଳ ବୃକ୍ଷ ମୂଳ ଚାଲିଗଲେ ଶାଖା ଗୁଡ଼ିକ ଆପେ ଆପେ ଭାଙ୍ଗି ପଡ଼ିବ ପିତା ଏଇ ନିଅନ୍ତୁ ମୋ ହାତରେ ମୁଁ ଖୁଆଇଦେବି
0: ନା ଶକୁନି ତୁ ମୋର ଯୋଗ୍ୟ ପୁତ୍ର ଏ ଆହାର ତୋ ପାଇଁ ଶତାଧିକ ବନ୍ଦୀଙ୍କ ପାଇଁ ଜଣକର ଆହାର ତତେ ହିଁ ଖାଇବାକୁ ପଡ଼ିବ ତତେ ହିଁ ବଞ୍ଚିବାକୁ ପଡ଼ିବ ନଚେତ୍ ଗାନ୍ଧାର ରାଜା ନିସନ୍ତାନ ହୋଇଯିବ ପୁତ୍ର ତାର ବଂଶଟା ଲୋପ ପାଇଯିବ
1: ପିତା
0: ଶୁଣିପାରୁଛୁ ସକୁନି ପିତା ଦେଖିପାରୁଛୁ ସେମାନଙ୍କୁ ଏ ଯାବ ତୋ ଅନାହରରେ ସଢୁଥିବା ତୋର କେଇଟା ଭାଇର ବିକଳ ଚିତ୍କାର ଶୁଣିପାରୁଛୁ ତୁ ମୁଁ ତୁମକୁ ପାଣି ତୋ ପାଇଁ ବି ଦେଇପାରିବିନି ପୁତ୍ର ପାଣି ବା ପାଇବି କେଉଁଠୁ ରୁଦ୍ଧ କାରାଗାରଟାରେ ଯନ୍ତ୍ରଣା ଆଉ ମୃତ୍ୟୁ ଆମରି ଏକମାତ୍ର ପାଥେୟ ଆହାର ବା ପାଇବି କେଉଁଠୁ ସତଧିକ୍ମ ଜୀବନ ନିଜ ଆଖି ଆଗରେ ଗୋଟି ଗୋଟି କରି ଅନେଶତ ପୁତ୍ରଙ୍କର ଅନାହର ମୃତ୍ୟୁ ମୋ ପିତା ହୋଇ ଦେଖୁଛି ସକୁନି ଏଇ ଅଙ୍ଗରୁ ରକ୍ତର ଧାର ମୁଁ ଦେଉଛି ତାକୁ ପିଇ ତୁମେ ଶାନ୍ତ ହୁଅ ପୁତ୍ର
1: ପିତା ଇଏ କ'ଣ କରୁଛନ୍ତି ପିତା ଆପଣ ନିଜ ଅଙ୍ଗକୁ କାମୁଡ଼ି ପୁତ୍ରଙ୍କୁ ତୃଷା ନିବାରଣ ପାଇଁ ରକ୍ତଦାନ କରିବେ ନା ନା ପିତା ନା
0: ଏଇ ଦେଖିପାରୁଛୁ ରଖୁନି ଏ ଯେ ତୋର ଭାଇ ନିଜେ ନିଜକୁ କାମୁଡ଼ି କିପରି ତୃଷା ମେଣ୍ଟାଉଛନ୍ତି
1: ନା ପିତା କାନ୍ଧର ରାଜବଂଶରେ କରୁଣ ବିଭୀଷିକା ମୁଁ ଆଉ ଦେଖିପାରିବି
0: ମୁଁ କିନ୍ତୁ ତତେ ଏପରି ମରିବାକୁ ଦେବି ନାହିଁ ପୁତ୍ର ତୁ ବଞ୍ଚିରହ ଗାନ୍ଧାର ବଂଶ ରକ୍ଷା କର ଆଉ ମନେ ରଖ ଶକୁନି
1: ପିତା
0: ତୁ ଯଦି କେବେ ରୁଦ୍ଧ କାରାଗାରରୁ ମୁକ୍ତି ପାଉ ତେବେ କୌରବ ବଂଶ ନିପାତ ହେବ ତୋର ଏକମାତ୍ର ପ୍ରତିଜ୍ଞା ହ ଶକୁନି ଗାନ୍ଧାର ରାଜାର ଏ ହେଉଛି ଅନ୍ତିମ ଇଚ୍ଛା ଅନେଶତ ଭାଇଙ୍କର କ୍ରୋଧା ନଳରେ ଜଳୁଥିବା ଅଗ୍ନିର ଶପଥ କେବଳ ତୋରି ଭରସାରେ ଶକୁନି ତାଙ୍କରି ମୁହଁର ଆହାର ଛଡ଼ାଇ ଆଣି ତୋତେ ମୁଁ ଦେଉଛି ତୋତେ ବଞ୍ଚିବାକୁ ହେବ ହଁ ହଁ ତୋତେ ଏଇଥିପାଇଁ ବଞ୍ଚିବାକୁ ହେବ
1: ପିତା
0: କହ କହ ଶକୁନି ତାଙ୍କର ନିଷ୍ଠୁର ଇଚ୍ଛାକୁ କ'ଣ ପୂରଣ କରିପାରିବୁନି କଥା ଦେ ପୁତ୍ର କଥା ଦେ ଅନ୍ତତ ମରିବା ପୂର୍ବରୁ ଟିକିଏ ଶାନ୍ତିରେ ମରିପାରିବି
1: ପାରିବି ପାରିବି ପିତା ଯଦି କେବେ ଏଠାରୁ ମୁଁ ମୁକ୍ତି ପାଏ ଆପଣଙ୍କ ନିଷ୍ଠୁର ଇଚ୍ଛାର କଠୋର ତପସ୍ୟାର ଫଳ ସ୍ୱରୂପ ମୁଁ କଳେ ବଳେ କୌଶଳେ କୌରବ ବଂଶକୁ ଧ୍ୱଂସ କରିବି ଏଇ ମୋର ଶପଥ ଧୃତରାଷ୍ଟ୍ରର ସତେ ପୁତ୍ରଙ୍କର ରକ୍ତରେ ମୋର ଅନେଶତ ଧାତା ପିତୃପୁରୁଷଙ୍କ ତୃଷା ମେଣ୍ଟାଇବି ଆପଣମାନ

0: ତୃଷିତ ପ୍ରାଣରେ ତାଙ୍କରି ବୁକୁର ରକ୍ତ ହିଁ ଭରିଦେବି। ମତେ ମତେ ଆଶୀର୍ବାଦ କରନ୍ତୁ ପିତା, ଆପଣଙ୍କର ଅନ୍ତିମ ଇଚ୍ଛାକୁ ମୁଁ ଅଚିରେ ପୂରଣ କରିପାରିବି। ହେ ଗୋବିନ୍ଦ, ତୁମେ ଅନାଥର ନାଥ, ଆଶୀର୍ବାଦ କର ପ୍ରଭୁ, ଗାନ୍ଧାର ବଂଶକୁ ମୁକ୍ତି ଦିଅ, ଅଧର୍ମର ବିଲୋପ କର, ଶକୁନିକୁ ସାହା ହୁଅ ଗୋବିନ୍ଦ।
1: ସାଧୁ ସାଧୁ ଶକୁନି, ମୁଁ ଆଶୀର୍ବାଦ କରୁଛି, ବିଜୟୀ ଭବ। ଶୁଣ ଶକୁନି, ମୋର ମୃତ୍ୟୁ ପରେ ମୋର ବାହୁର ଅସ୍ଥି ସବୁ ଯତ୍ନରେ ରଖିବୁ। ଏ ଅସ୍ଥିରେ ପଶାକାଠି କରିବୁ, ଦ୍ୟୁତ କ୍ରୀଡ଼ା ମନ୍ତ୍ରରେ ମୋର ସର୍ବାଙ୍ଗ ଶରୀର ସିଦ୍ଧ ହୋଇଯାଇଛି। ଏଇ ପଶାକାଠିରେ ଦ୍ୱୈତ କ୍ରୀଡ଼ା ଆରମ୍ଭ କରିବୁ। ସାରା ତିନି ଭୁବନରେ ପଶା ଖେଳରେ କେହି ବି ତତେ ଜିତି ପାରିବେନି। ତୋର ନିର୍ଦ୍ଦେଶରେ ପଶାକାଠି ଗୁଡ଼ିକ ନାଚିବେ ଆଉ ଖେଳିବେ।
2: ପିତା,
1: ହଁ ଶକୁନି, ଅଧର୍ମର ପକ୍ଷ ଗ୍ରହଣ କଲେ ବି ଧର୍ମ ଆଚରଣ କରିବୁ।
2: ପିତା,
1: ପିତା ଗୋବିନ୍ଦ, ତୁମରି ଭରସାରେ ଶକୁନିଟାକୁ ଆଜି ଛାଡ଼ି ଯାଉଛି।
2: ପିତା,
1: ତୁମେ ହିଁ ତାର ଏକମାତ୍ର ଭରସା ଗୋବିନ୍ଦ, ତୁମେ ହିଁ ଏକମାତ୍ର ସହାୟ।
2: ପିତା,
1: ସର୍ବହରା ଶକୁନିଟା, ଆଜିଠାରୁ ତୁମର ଗୋବିନ୍ଦ।
2: ପିତା,
1: ଆଜିଠାରୁ
2: ପିତା, ପିତା
1: କି ଯନ୍ତ୍ରଣା,
2: ପିତା ପିତା।
0: ସର୍ବହରା ଶକୁନିକୁ ଛାଡ଼ି ଚାଲିଗଲ ପିତା, ପିତୃମାତୃହରା ଭାତୃହରା ସର୍ବହରା ଶକୁନିକୁ ରୁଦ୍ଧ କାରାଗାରଠାରେ ଏକା ଛାଡ଼ିଗଲ ପିତା। ଟିକିଏ ବି କାହାରି ଦୟା ହେଲା ନାହିଁ, ଏ ବିରାଟ ଶ୍ମଶାନଟାରେ ସବୁକିଛି ଅମଙ୍ଗଳର ସାଞ୍ଜୁ ପିନ୍ଧେଇ ତୁମେ ଚାଲିଗଲ, ତମେ ଚାଲିଗଲ ଭାଇ। ମତେ ଆଶୀର୍ବାଦ କର ପିତୃପୁରୁଷ ଗଣ, ତୁମର ନିଷ୍ଠୁର ଅନ୍ତିମ ଇଚ୍ଛାକୁ ମୁଣ୍ଡେଇ ନେଇ ମତେ ଚାଲିବାକୁ ହେବ, ତୁମର କଠୋର ଆଦେଶକୁ ପାଳନ କରିବାକୁ ହେବ। ମୁଣ୍ଡ ମୋର କଣ ହେଇଯାଉଛି,
3: କାହାରି ଅଟହାସ୍ୟ ସତେ, ଯେପରି ଚାରିଆଡୁ କଙ୍କାଳ ମାନଙ୍କର ରକ୍ଷ ଶୁଷ୍କ ହାତ ଗୁଡ଼ିକ ମୋରି ଆଡ଼କୁ ଟାଣି ହୋଇ ଆସୁଛି। ଏ କଣ ସେଇ ଅତୃପ୍ତ ତୃଷିତ ଆତ୍ମାମାନଙ୍କର ହାତ ଗୁଡ଼ାକ ବିକଳରେ ଜଳଦାନ ପାଇଁ ମୋତେ ଇଙ୍ଗିତ କରୁଛନ୍ତି। ମୁଁ ଶକୁନି, ମୁଁ ଜୀବନରେ ବଞ୍ଚି ରହିଲେ ତୁମକୁ କୌରବ ଶତପୁତ୍ରର ରକ୍ତପାନ କରିବାକୁ ଦେବି। ମୋତେ ବଞ୍ଚିବାକୁ ଦିଅ, ମୋତେ ବଞ୍ଚିବାକୁ ଦିଅ।

ଏ କ'ଣ ରୁଦ୍ଧ କାରାଗାରରେ ବଂଶୀର ମଧୁର ଧ୍ୱନି? ହେ ଗୋବିନ୍ଦ, ସୂର୍ଯ୍ୟ ଉଦୟ ପୂର୍ବରୁ ଏକ ନୂତନ ସକାଳର ଆଗମନରେ ଏ ବିରାଟ

0: ଶ୍ମଶାନ ଭିତରେ ବଂଶୀ ବଜଉଛ, କିନ୍ତୁ କାହିଁକି ଗୋବିନ୍ଦ ସର୍ବହରା ଶକୁନିକୁ ଏ ଛଳନା କାହିଁକି ପ୍ରଭୁ?
1: ଛଳନା ନୁହେଁ ଶକୁନି, ତୁମ ପାଇଁ ନୂତନ ସନ୍ଦେଶ ନେଇ ଆସିଛି।
0: ନୂତନ ସନ୍ଦେଶ?
1: ହଁ ଶକୁନି, ଯନ୍ତ୍ରଣାର ରାତ୍ରି ପାହିଯାଇଛି, ଧୈର୍ଯ୍ୟ ଧର। ପିତାଙ୍କର ଅନ୍ତିମ ଇଚ୍ଛା ପୂରଣ ପାଇଁ ମନୋବଳ ଭାଙ୍ଗି ଦିଅ ନାହିଁ।
0: ପିତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବ ତୁମେ ବାସୁଦେବ, ତୁମେ ତୁମେ ମୋ ଧୈର୍ଯ୍ୟର ସେତୁ, ସାହସର କଳ୍ପତ୍ରୁବ, ମୋ ସୌଭାଗ୍ୟର ଇନ୍ଦ୍ରପଦ। କି ଗାନ୍ଧାରର ରାଜପଣ ଚାହୁନି ଗୋବିନ୍ଦ, ମୋତେ ନର୍କ ଗତି ଦିଅ ପଛେ, ପିତୃ ଆଉ ଭାତୃହନ୍ତାର ପ୍ରତିଶୋଧ ନେବା ପାଇଁ ଆଶୀର୍ବାଦ କର ପ୍ରଭୁ।
1: ତମେ ଶୀଘ୍ର ଏ କାରାଗାରରୁ ମୁକ୍ତି ପାଇବ ଶକୁନି, ତମେ ବିଜୟୀ ହେବ। ଏଇ ଧରାରେ ଧର୍ମ ରକ୍ଷା ପାଇଁ ତୁମେ ବିପକ୍ଷରେ ଥାଇ ମଧ୍ୟ ମୋର ସହାୟକ ହେବ।
0: ଗୋବିନ୍ଦ,
1: ମୁଁ ତୁମକୁ ଏ ଶକ୍ତି ଦେଉଛି ଶକୁନି, ଆଗାମୀ ଧର୍ମ ଯୁଦ୍ଧରେ ମୁଁ ମୁଖ୍ୟ ନାୟକ ହେଲେ ତୁମେ ଖଳନାୟକ ହେବ, ମୁଁ ଚକ୍ରୀ ହେଲେ ତୁମେ ହେବ କୁଚକ୍ରୀ।
0: ଗୋବିନ୍ଦ।

0: ଏ ଦୁଃଖର ରାତ୍ରି କଣ ପାଇବନି ବାସୁଦେବ? ନୂତନ ସକାଳରେ ମୁଁ କଣ ସୂର୍ଯ୍ୟ ଦର୍ଶନ କରିପାରିବି ନାହିଁ?
1: ହେ ରାତ୍ରି ପାଇବ ଶକୁନି, ଆଉ ଅଳ୍ପ ସମୟ ବାକି।
0: ରକ୍ତ ମଖାଏ ଶରୀରଟାକୁ ମୁଁ ସେଇ ନୂତନ ପ୍ରଭାତର ସୂର୍ଯ୍ୟ କିରଣରେ ଧୋଇଦେବି ବାସୁଦେବ। ମୁଁ ସୂର୍ଯ୍ୟ ସ୍ନାନ କରିବି। ହଁ, ମୁଁ ଏକ ନୂତନ ଜୀବନର ପ୍ରଦୀପ ଜାଳି ସୂର୍ଯ୍ୟର ଆରତୀ କରିବି, ପିତୃପୁରୁଷର ତର୍ପଣ କରିବି। ତର୍ପଣ
2: ହେଲେ ହେ କେଶବ, ଇତିହାସ ଇତିହାସ କଣ ଏ ଖଳନାୟକ ଶକୁନିଟାର ନିନ୍ଦିତ କୁକର୍ମକୁ ଧୋଇ ଦେଇପାରିବ?
0: ଏଡ଼େ ଚକ୍ରେ କୁଚକ୍ରେ ଶକୁନେର ଶେଷ ଭିକ୍ଷା, ଖଳନାୟକର ମୁଖା ପିନ୍ଧାଇ ତାକୁ ଯୁଗ ପରେ ଯୁଗ ପୁନଃ ଜନ୍ମ ଦିଅ। ଅଧର୍ମର ବିନାଶ ପାଇଁ, ଏ ଭାରତ ଭୂଖଣ୍ଡରେ ଧର୍ମ ପ୍ରତିଷ୍ଠା ପାଇଁ ସେ ପ୍ରଭୁଙ୍କର ସହାୟକ ହେଉ।
3: ଶକୁନି
0: ধর্ম প্রতিষ্ঠা পাই শকুনি কো ইতিহাস নিন্দা করে কিংবা সমাজ ঘৃণা কলে মধ্য লজ্জারে তার মুন্ড তলক নই জীবনী কেশব, বরং গর্ব গৌরবরে শকুনি মন খোলি হসিব। শকুনির সে হস ধর্ম রক্ষারে সহায়ক হেব কেশব, ধর্ম রক্ষারে সহায়ক হেব।
1: শকুনি ধন্যবাদ, ମହତ୍ତମ ଉଦ୍ଦେଶ୍ୟ ଧନ୍ୟ, ମହତ୍ତମ ଉଦ୍ଦେଶ୍ୟ।

ଶୁଣୁଥିଲେ ନାଟକ ଶକୁନିର ହସ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ଜୟରାମ ମୁଣ୍ଡା। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଶକୁନି ମାନଭଞ୍ଜନ ହୋତା, ଶ୍ରୀକୃଷ୍ଣ ନରହରି ପଟେଲ,

ସୁବଳ ସୁଶୀଲ କୁମାର ମହାପାତ୍ର ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଗୀତ ପ୍ରଥମେ ମିନତୀ ପାଣିଗ୍ରାହୀ ଏବଂ ଜିତେନ୍ଦ୍ର ହରିପାଲ ଦ୍ୱୈତକଣ୍ଠରେ ଗାଇଥିବା ଏ ଗୀତଟି ଶୁଣନ୍ତୁ ଗୀତ ରଚନା ଜଗଦୀଶ ତ୍ରିପାଠୀ

ପ୍ରହଲ୍ଲାଦ ନାୟକଙ୍କ ଗୀତ ରଚନାରୁ ଏ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ପ୍ରେମମଞ୍ଜରୀ ଆଚାର୍ଯ୍ୟ।

ନମିତାରାଣୀ ପଟ୍ଟନାୟକ ଏବଂ ରାଜେନ୍ଦ୍ର କୁମାର ବେହେରା ଦ୍ୱୈତ କଣ୍ଠରେ ଗାଇଥିବା ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଭୋଜରାଜ ବରୁଆ।

କାର୍ଯ୍ୟକ୍ରମ ଶେଷରେ ପାର୍ବତୀ ଜେନା ଏବଂ ରତ୍ନାକର ରାଉତ ଦ୍ୱୈତ କଣ୍ଠରେ ଗାଇଥିବା ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବିନୋଦ କୁମାର ପସାୟତ।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଆମେ ଏଠାରେ ମନେ ପକାଇ ଦେଉଛୁ ଯେ ଆଜି ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଖରିଫ ଋତୁରେ ବାଇଗଣ ଚାଷ। ଏ ସମ୍ପର୍କରେ ପ୍ରଦୀପ କୁମାର ବଢ଼େଇଙ୍କ ସହ କଥାବାର୍ତ୍ତା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5:00 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ଆଶୁତୋଷ ପାଣିଗ୍ରାହୀ। ଗୁଜରାତର ସୁରତ ନ ଆଜି ଗୋଟିଏ ସାମରିକ ପ୍ରଦର୍ଶନୀକୁ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ପରିବେଶ ଦିବସ ଅବସରରେ କଲେ ଚାରାରୋପଣ। ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକେ ଭାରତର 100 ରାମସାର ସ୍ଥଳୀ ଭାବେ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। 5.25% ଅପରିବର୍ତ୍ତିତ ରହିଲା ରେପୋ ରେଟ୍। 65 ବିଶିଷ୍ଟ ବ୍ୟକ୍ତିଙ୍କୁ ଏବେ 23 ଦିନ ପଦ୍ମ ପୁରସ୍କାର ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଦେଶୀ ପୁଞ୍ଜିନିବେଶକମାନଙ୍କ ଲାଗି ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଆର୍ ସୁଦ ଆୟ ଉପରେ ଟିକସ ଛାଡ଼ ଘୋଷଣା କଲେ କେନ୍ଦ୍ର ସରକାର। ପ୍ରକୃତିନୁ ପ୍ରେରଣା ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ର ବାର୍ତ୍ତା ନେଇକରି ସାରା ପୃଥିବୀନୁ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ଖୁବ୍ ଜଲ୍ଦି ଦେଶେ ଆସିବା ପ୍ଲାଷ୍ଟିକ୍ ନୋଟ୍, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କର ସୂଚନା। ଖରା ଆର୍ ଝାଉକେ ନଜରତେ ରଖିକରି ଖରା ଛୁଟିକି ବଢ଼ାବାର ଉପରେ ବିଚାର କରୁଛନ୍ ସରକାର, କହିଲେ ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନାମାଙ୍କନ ପତ୍ର ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଆଜି ଉଦ୍ଯାପିତ ହେଲା ପୁରୀନ ଚାଲିଥିବା ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ପୁରୀନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ନୀଳାଦ୍ରି ବିଜେ ଉତ୍ତରୁ ଫେର୍ ମୂଲ ହେବା ରତ୍ନଭଣ୍ଡାର ଗଣତି ମଣ୍ଟି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆର୍ ପରିଷଦ NCERT ତରଫୁ ହେବାର୍କେ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ଲାଗି ବଢ଼ାଗଲା ଆବେଦନ ସମୟ ସୀମା। ନୂଆପଡ଼ା ଜିଲ୍ଲା ଖଡ଼ିଆଡ଼ ବ୍ଲକ ଲାଗି ପ୍ରକୃତି ମିତ୍ର ଆର୍ ପ୍ରକୃତି ବନ୍ଧୁ ଭାବେ 2 ମହିଳା ହେଲେ ସମ୍ମାନିତ। ପଶ୍ଚିମ ଓଡ଼ିଶାର ବରଗଡ଼, ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ପାଳନ ହେଲା ବିଶ୍ୱ ପରିବେଶ ଦିବସ। ଝାରସୁଗୁଡ଼ା ଜିଲ୍ଲାର ହୋଇଯାଇଛି ସାମାଜିକ ସୁରକ୍ଷା ଯୋଜନାର ଗୋଟିଏ ସମୀକ୍ଷା ବୈଠକ। ନୂଆପଡ଼ା ଜିଲ୍ଲାରୁ ଚାଲିଥିବା ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନକେ ପୁରଲା 1 ବଛର। ଏବେ 24 ଭିତରେ ଧୁକା ଗୋଡ଼ିଆର ଚଡ଼କ ମାରବା ବୋଲି 6 ଜିଲ୍ଲାକେ ଅରେଞ୍ଜ ୱାର୍ଣ୍ଣିଂ ସାଙ୍ଗେ 19 ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଛନ୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ା 6:05।
2: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ସଂକୀର୍ତ୍ତନ, ପରିବେଷଣ କରିଛନ୍ତି ଲଳିତମୋହନ ପଣ୍ଡା ଓ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ସଂକୀର୍ତ୍ତନ ପରିବେଷଣ କଲେ ଲଳିତମୋହନ ପଣ୍ଡା ଓ ସାଥୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 meter ତଥା 945 kHz ଏବଂ ଏଫ୍ଏମ୍ 101 MHz ଯୋଗେ ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ।

0: শুভ সন্ধ্যা শ্রোতা বন্ধু, আজ সন্ধ্যার লাইভ ফোন ইন হ্যালো যুববাণী কার্যক্রমের আপনার স্বাগত। উপস্থাপনার মু আপনার যুবসাথী বিষ্ণুপ্রিয়া বারিক। শ্রোতা বন্ধু, লাইভ ফোন ইন হ্যালো যুববাণী কার্যক্রম আরম্ভ করা পূর্ব আসন্তু শুনিবা 12 বর্ষ ভরিচি হস এনডিএ সরকার 12 বর্ষ পূর্তি নেই এক বিশেষ প্রস্তুতি।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ, ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500ରୁ ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000ରୁ ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି।

0: ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017ରେ ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
1: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
0: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ, ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18 ଲକ୍ଷ କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
2: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000 ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶ୍ରୋତାବନ୍ଧୁ, ଆମ ସହିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଏବଂ ଆପଣଙ୍କର ମତାମତ ଜଣାଇବା ପାଇଁ ଡାଏଲ୍ କରନ୍ତୁ 0663-241-1231 ଏବଂ 0663-241-1240। ଶ୍ରୋତାବନ୍ଧୁ ବର୍ତ୍ତମାନ ଆମ ସହିତ ଯୋଡ଼ି ହୋଇଛନ୍ତି ଜଣେ ଶ୍ରୋତା, ଆସନ୍ତୁ ତାଙ୍କ ସହ କଥା ହେବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା, କେମିତି ଅଛନ୍ତି? କେମିତି ଅଛନ୍ତି? ଆଜ୍ଞା ଆଜ୍ଞା, ଆପଣଙ୍କ ଘରେ କିଏ କିଏ ଅଛନ୍ତି? ଆଜ୍ଞା, କଣ କରୁଛନ୍ତି ଆପଣ? ଆଜ୍ଞା, ଆପଣଙ୍କ ଅଞ୍ଚଳରେ ଖରା କିପରି ହଉଛି? ଆଜ୍ଞା, ତାହେଲେ ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମ କିପରି ଲାଗୁଛି?

ଆଜ୍ଞା, ନିଶ୍ଚିତ ଭାବରେ ଆମେ ଆମ ଉଚ୍ଚ ଅଧିକାରୀଙ୍କୁ ଆପଣଙ୍କର ମତାମତ ଜଣାଇବୁ। ଆଜ୍ଞା, ଆପଣଙ୍କ ସହିତ ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଖୁସି ଲାଗିଲା। ଆଜ୍ଞା, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର। ଶ୍ରୋତା ବନ୍ଧୁ, ଆମ ସହିତ ଯୋଡ଼ି ହେଇଛନ୍ତି ଆଉ ଜଣେ କଲର୍, ଆସନ୍ତୁ ତାଙ୍କ ସହିତ କଥା ହେବା। ହେଲୋ।

0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ହଁ ନମସ୍କାର ନାନୀ,
0: ଆଜ୍ଞା ନମସ୍କାର, କେଉଁଠାରୁ କହୁଥିଲି? ଆଜ୍ଞା, କେମିତି ଅଛନ୍ତି ଆପଣ?
1: ଭଲ ଅଛି, ଚାଷ ବାଡ଼ି ଲାଗିଛି ଆମର।
0: କଣ ଚାଷ କରୁଛନ୍ତି?
1: ଧାନ ଚାଷ ହେଇସାରିଲେନ, ଆଉ ପନିପରିବା ବି ହେଇଛି, ମେକା ହେଇଛି,
0: ଆଜ୍ଞା
1: ହେଇଛି।
0: ଆଜ୍ଞା, ଯୋଉ ଚାଷ ସବୁ କରୁଛନ୍ତି ସେଥିରୁ ଲାଭ ମିଳୁଛି ଆପଣଙ୍କୁ? ଆଜ୍ଞା, ଆପଣଙ୍କ ଘରେ କିଏ କିଏ ଅଛନ୍ତି? ଆଜ୍ଞା, ଆପଣଙ୍କ ଅଞ୍ଚଳରେ ଏମିତି କିଛି ଜାଗା ଅଛି ଯୋଉଟାକୁ ବୁଲିବାକୁ ଯାଇ ହେବ? ଆଜ୍ଞା, ଆପଣ କଣ ମତାମତ ଦେବେ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ? ଆଜ୍ଞା ଆଜ୍ଞା, ଆପଣ ବହୁତ ଭଲ ବାର୍ତ୍ତା ଦେଲେ ଆମ ଯୁବ ବର୍ଗଙ୍କୁ। ଆଜ୍ଞା, ତାହେଲେ ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଖୁସି ଲାଗିଲା। ଆଜ୍ଞା, ନିଶ୍ଚିତ ଭାବରେ ଆପଣ ବହୁତ ଭଲ କଥା କହିଲେ ଯେ ଆମ ଯୁବବାଣୀ, ଆମ ଯୁବ ବର୍ଗ କିପରି ନିଶାରୁ ଦୂର ରହିବେ ଏବଂ ତାଙ୍କ ଭବିଷ୍ୟତ ଦେଖିବେ। ଆଜ୍ଞା, ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଖୁସି ଲାଗିଲା। ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା, ଶ୍ରୋତା ବନ୍ଧୁ, ଆମ ସହିତ ଯୋଡ଼ି ହୋଇଛନ୍ତି ଆଉ ଜଣେ ଶ୍ରୋତା, ଆସନ୍ତୁ ତାଙ୍କ ସହିତ କଥା ହେବା। ହ୍ୟାଲୋ
2: ହ୍ୟାଲୋ,
0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବମଣି କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା, କେମିତି ଅଛନ୍ତି ଆପଣ? ଆଜ୍ଞା, ଆମେ ସମସ୍ତେ ଭଲ ଅଛୁ। ଆଉ ହଁ, କେନ୍ତା ହଉଛେ ସିଆଡେ ଖରା? ଆଜ୍ଞା, ଦେଖିକରି ଆଜ୍ଞା, ଖରାକେ ଦେଖିକରି ଘରୁ ବାହାରବେ ବେଲେ ଛତା ଚଷମା ସାଙ୍ଗେ ଧରିକିରି ବାହାରବେ, ପାଣି ବୋତଲ ଧରିକିରି ବାହାରବେ ଘରୁ? ଆଜ୍ଞା, କଣ କରୁଛନ୍ତି ଆପଣ? ଆଜ୍ଞା, ତାହେଲେ ଆପଣ? ଆଜ୍ଞା ହଁ, ଆଜ୍ଞା ଧନ୍ୟବାଦ ଆପଣ ଆମକୁ କଲ୍ କରିଥିବାରୁ। ଆଜ୍ଞା ହଁ, ସବୁ ଶ୍ରୋତା ମାନେ ଆମକୁ କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ, ଆପଣଙ୍କୁ ବି ଧନ୍ୟବାଦ। ଆଜ୍ଞା, ଆଜ୍ଞା ନିଶ୍ଚିତ ଭାବରେ ଆମକୁ ମଧ୍ୟ ଆପଣଙ୍କ ସହିତ କଥା ହେଲେ ବହୁତ ଖୁସି ଲାଗେ। ଆଜ୍ଞା ଆଜ୍ଞା, କଣ କହିଲେ? ଆଜ୍ଞା, ଆମେ ନିଶ୍ଚିତ ଭାବରେ ଆମର ଉଚ୍ଚ ଅଧିକାରୀଙ୍କୁ ଆଜ୍ଞା ନିଶ୍ଚିତ ଭାବରେ ଆପଣ ବହୁତ ଭଲ ମତାମତ ଦେଲେ। ଆଜ୍ଞା ନିଶ୍ଚିତ ଭାବରେ ଆମର ଉଚ୍ଚ ଅଧିକାରୀଙ୍କୁ ଆମେ ନିଶ୍ଚିତ ଭାବରେ ଜଣାଇବୁ ଆପଣଙ୍କ ମତାମତ। ଆଜ୍ଞା ଆଜ୍ଞା ଆଜ୍ଞା, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଜ୍ଞା, ଆପଣଙ୍କର ମତାମତ ଲାଗି ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଖୁସି ଲାଗିଲା। ଧନ୍ୟବାଦ ଆଜ୍ଞା। ଶ୍ରୋତା ବନ୍ଧୁ, ଆସନ୍ତୁ ବର୍ତ୍ତମାନ ଆପଣଙ୍କର ମନୋରଞ୍ଜନ ପାଇଁ ଗୀତଟିଏ ଶୁଣିବା। କଥାଚିତ୍ର ଜିନେ କି ରାହା, କଣ୍ଠଶିଳ୍ପୀ ମହମ୍ମଦ ରଫି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି।

0: ଆମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର ଆଜ୍ଞା, ଧନ୍ୟବାଦ।
0: ଆଜ୍ଞା, ଆପଣଙ୍କର ପରିଚୟଟା ଦିଅନ୍ତୁ।
1: କୁମାର ସାହୁ କହୁଥିଲି, ଗ୍ରାମପୋଷ୍ଟ ଫଣ୍ଡି ଭାଇ, ବିଜେପୁର ଜିଲ୍ଲା ବର୍ଗର। ଆଜ୍ଞା, କେନ୍ତା ଅଛନ୍?
0: ଆଜ୍ଞା, ମୁଇଁ ତ ଭଲ ଅଛେ, ଆପଣ କେନ୍ତା ଅଛନ୍?
1: ମୁଇଁ ବି ଏକଦମ ଫାଷ୍ଟ କ୍ଲାସ ବିନ୍ଦାସ ଅଛେ। ଆଜ୍ଞା
0: ଆଜ୍ଞା, ଘରେ କିଏ କିଏ ଅଛନ୍?
1: ଘରେ ଆମେ ଦୁଇଟା ଭାଇ ଅଛୁ, ମା ଅଛନ୍, ଆମ ସ୍ତ୍ରୀ ଅଛନ୍, ଆଉ ପୁଅ ଟେ ଅଛୁ, ଏନ୍ତା ଟୋଟାଲ ଆମେ 6 ଜଣ ଅଛୁ।
0: ଆଜ୍ଞା, କାଣ କରୁଛନ୍ ଆପଣ?
1: ଚାଷ କାମ କରୁଛନ୍। ଆଜ୍ଞା, ଚାଷ କାମ ସାଙ୍ଗେ ତ ହୃଦୟ ସୁମାର ଆମର ଗୋଟେ ନିଶା। ଆଜ୍ଞା
0: ଆଜ୍ଞା, କାଣା କାଣା ଚାଷ କରୁଛନ୍?
1: ଚାଷ ତ ଧାନ ଥିଲା। ଆଜ୍ଞା, ଧାନ କଟା ସରିକିରି ଧାନ ସବୁ ଶୁଖେଇକିରି ଏବେ ମଣ୍ଡିକେ ଯିବାର ମାନେ ଚାଲିଛେ।
0: ଆଜ୍ଞା ଆଜ୍ଞା, ଯେଉଁ
1: କାର୍ଯ୍ୟକ୍ରମରେ ଆଜ୍ଞା ଗୋଟେ ମତାମତ ବାରମ୍ବାର ଦେବା ସତ୍ତ୍ୱେ ବି ଆଜ୍ଞା।
0: ଆଜ୍ଞା, କହୁନ ଆପଣଙ୍କର ମତାମତ।
1: ଆଜ୍ଞା, ଆମର ପହିଲା କଲ ଯେନ୍ ଥିଲେ ଲକ୍ଷ୍ମୀନାରାୟଣ ବାବା ଭାଇ ସିନ୍ଦୁର ରୋଷେଇ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ମୁଇଁ ଅନେକ ଥର କହିଛି। ଆଜ୍ଞା, ଆମର ଯେନ୍ ସମ୍ପର୍କ କାର୍ଯ୍ୟକ୍ରମ ଆଗରୁ ଯେନ୍ ବୁଧବାର ଦିନ ଚିଠି ପତ୍ର ଦଉଥିଲା,
0: ଆଜ୍ଞା
1: ସେ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଚିଠି ପତ୍ର ଯେତେବେଳେ ଶୁଣିବାକୁ ମିଳୁଥିଲା, ଆଜ୍ଞା ପୁଅନ ବି ସାନୁ ରେଡ଼ିଓ ଶୁଣିଦେଲେ ଅଛେ, ମଝିରେ ତ ମୁଇଁ ଭେଟାକ ରହିଯାଇଥିଲା ମୋର।
0: ଆଜ୍ଞା,
1: ଆଉ ସେ କାର୍ଯ୍ୟକ୍ରମର ପୁନରାବୃତ୍ତି ଲାଗି ମୁଇଁ ଅନେକ ଥର ମତାମତ ଦେଇଛି। ଆଜ୍ଞା, କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ସବୁବେଳେ ଖାଲି ସେ ପ୍ରୋତ୍ସାହନ ଦେଲେ ଅଛନ୍। ଆଜ୍ଞା, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣେଇଦେବୁ, ଆଉ ସେଟା କେବେ କରିବେ କାଣା କରିବେ କିଛି ଜାଣି ନଗର। ଆଜ୍ଞା, ସେଥିଲାଗି ପୁରା ଆମେ ବିନମ୍ର ଅନୁରୋଧ କରୁଛୁ ଆଜ୍ଞା, ଆମର ଶ୍ରୋତା ପରିବାର।
0: ଆଜ୍ଞା, ନିଶ୍ଚିତ ଭାବରେ
1: କାର୍ଯ୍ୟକ୍ରମ ଯୋଉମାନେ ରଖୁନ ଆଜ୍ଞା, ଯେଉଁ ସମ୍ପର୍କ କାର୍ଯ୍ୟକ୍ରମ।
0: ଆଜ୍ଞା, ଆପଣଙ୍କର ମତାମତ ପାଇଁ ଧନ୍ୟବାଦ। ଆଜ୍ଞା ଆଜ୍ଞା, ଆପଣ କଣ କହିବାକୁ ଚାହିଁବେ ଯୋଉ ସରକାରୀ ଯୋଉ ସ୍କିମ ଗୁଡାକ ଆଉଛି ସେ ସମ୍ପର୍କରେ? ସେଗୁଡାକ ଆପଣ ୟୁଜ କରୁଛନ୍ତି? ଆଜ୍ଞା, ଯୋଉ ସବୁ ବାହାରୁଛି କନ୍ୟା ଯୋଜନା ହେଇଗଲା, ଯୋଉ କନ୍ୟା ବିବାହ ସମ୍ପର୍କିତ ହେଇଗଲା, ଆଉ ଅନ୍ୟାନ୍ୟ ଯୋଉ ବ୍ୟବସାୟ ସମ୍ପର୍କିତ ହେଇଗଲା, ଯୋଉ ସବୁ ସ୍କିମ ଗୁଡାକ ବାହାରୁଛି ସେଇଟା ସବୁ ଆପଣ ସବୁ ବ୍ୟବହାର କରୁଛନ୍ତି ସେ ସ୍କିମକୁ?
1: ଆଜ୍ଞା, ସେ ସ୍କିମ ଯେନ୍ ବାହାରୁଛି ସରକାର ଯେନ୍ ସେଟା ତ ସଦେ ଆମେ ସବେ ତାର ଠିକ ମାନେ ସଦୁପଯୋଗ କରବାର କଥା। ଆଜ୍ଞା, ଏଟା ସବୁ ଅନୁରୋଧ ହେ
0: ଆଜ୍ଞା,
1: ସବୁ ବ୍ୟକ୍ତି ବିଶେଷ କରି ଆଉ ସରକାରୀ ସ୍କିମ ମାନେ ସବୁ ସହାୟତା ମିଳୁଛି। ଆଜ୍ଞା, ଆମେ ତାର ସଦୁପଯୋଗ କରବାର କଥା।
0: ଆଜ୍ଞା, ଯୋଉ ସବୁ ସରକାରୀ ସ୍କିମ ଯୋଜନା ଗୁଡାକ ଯୋଉ ବାହାରୁଛି ସେ ସମ୍ପର୍କରେ ଆପଣ ସଚେତନ ହୋଇପାରୁଛନ୍ତି ତ?
1: ଆଜ୍ଞା, ବିଲକୁଲ ସଚେତନ ହେଉଛୁ। ଆଜ୍ଞା
0: ଆଜ୍ଞା, ତାହେଲେ ତାର ଉପଯୋଗ ବି ଆପଣ ସଠିକ ଭାବରେ କରିବେ? ଆଜ୍ଞା
1: ଆଜ୍ଞା ଆଜ୍ଞା
0: ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଆଜ୍ଞା, ଆପଣଙ୍କର ମତାମତ ପାଇଁ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର। ଶ୍ରୋତା ବନ୍ଧୁ, ଆମ ସହିତ ଆଉ ଜଣେ ଶ୍ରୋତା ଯୋଡ଼ି ହେଇଛନ୍ତି, ଆସନ୍ତୁ ତାଙ୍କ ସହିତ କଥା ହେବା। ହ୍ୟାଲୋ।
2: ହ୍ୟାଲୋ।
0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମ ଲାଇଭ ଫୋନ୍ ଇନ୍ ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଜୁହାର ନାନୀ, କେନ୍ତା ଅଛନ୍? ଆମେ ସମସ୍ତେ ପୁରା ଭଲ ଅଛୁ। ଆଉ କାଣା? ଆଜ୍ଞା, ବହୁତ ବଢିଆ। ଆଉ ଘରେ ସବୁ କେନ୍ତା ଅଛନ୍? ଆଜ୍ଞା, ଖରା କେନ୍ତା ହଉଛି ସିଆଡେ? ଆଜ୍ଞା ଆଜ୍ଞା, ଆଉ ଆମର ଯୁବବାଣୀ କାର୍ଯ୍ୟକ୍ରମ କେନ୍ତା ଲାଗୁଛି ଆପଣଙ୍କୁ? ଆଜ୍ଞା, ଆପଣ ଆମର ଯୁବବାଣୀ କାର୍ଯ୍ୟକ୍ରମ କେ ନିୟମିତ ଭାବରେ ଶୁଣୁଛନ୍ ନା? ଆଜ୍ଞା ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା, ଆପଣ ଆମର ଯୁବବାଣୀ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଥିବାରୁ ଆପଣ ଆପଣ କଣ ମତାମତ ଦେବେ କାର୍ଯ୍ୟକ୍ରମକୁ? ଆଜ୍ଞା ଧନ୍ୟବାଦ, ଆପଣ ବହୁତ ପସନ୍ଦ କରୁଛନ୍ ଯୁବବାଣୀ କେ ଆମର ଆକାଶବାଣୀ କେନ୍ଦ୍ର କେ, ସେଥିର୍ ଲାଗି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଆଜ୍ଞା ଜୁହାର ନାନୀ। ଶ୍ରୋତା ବନ୍ଧୁ, ଆସନ୍ତୁ ବର୍ତ୍ତମାନ ଅନ୍ୟ ଏକ ଗୀତ ଶୁଣିବା। କଥାଚିତ୍ର ବ୍ଲାକମେଲ, କଣ୍ଠଶିଳ୍ପୀ କିଶୋର କୁମାର, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ, ଗୀତ ରଚନା କରିଛନ୍ତି ରାଜେନ୍ଦ୍ର କ୍ରିଷନ।

0: ଆଜ୍ଞା ଆପଣ ଆମ ଆଜ୍ଞା ଆପଣ ଏତେ ଭଲ ପାଇବା ଆମ ଆକାଶବାଣୀ କେନ୍ଦ୍ରକୁ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
1: ଧନ୍ୟବାଦ।

0: 4 गोल किए। शाहरुख अली ने 1 गोल किया। फाइनल में कल भारत का सामना जापान से होगा। इससे पहले अंडर 18 लड़कियों की टीम सेमीफाइनल में चीन से पराजित हो गई। इसके साथ ही समाचार बुलेटिन समाप्त हुआ।
1: आकाशवाणी संबलपुर शुणु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई आशुतोष पाणिग्राही। गुजरात सुरत भिन्न भिन्न उन्नयनमूलक प्रकल्प शुभारंभ कर प्रधानमंत्री नरेन्द्र मोदी। ଭାରତ ସରକାରଙ୍କର ପତ୍ର ସୂଚନା କାର୍ଯ୍ୟାଳୟ ତରଫରୁ ଭୁବନେଶ୍ୱର ହୋଇଯାଇଛି ବାର୍ତ୍ତା ଶୀର୍ଷକ ଗଣମାଧ୍ୟମ କର୍ମଶାଳା। ଯୋଗଦେଲେ ପିଆଇବି ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଲ କୁମାର ମିଶ୍ର। ରେପୋ ରେଟ୍କେ 5.25% ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। କାଗଜ ନୋଟ୍ ବତଲା ଏଥର ଆସବା ପ୍ଲାଷ୍ଟିକ୍ ନୋଟ୍, ଆର୍ବିଆଇ ଗଭର୍ଣ୍ଣରଙ୍କ ସୂଚନା। ସିବିଏସ୍ଇ 12 କ୍ଲାସ୍ର ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟା ମିଳିଛି 70,000 ଏତକ ଆବେଦନ। ଏ ଭିତରୁ 7,314 ମାର୍କ ଯାଞ୍ଚ ଲାଗି ଆସିଥିବା ବେଳେ 63,000 ଏତକ ଆସିଛି ଫେରଘା ଖାତା ମୂଲ୍ୟାୟନ ଲାଗି। ପ୍ରକୃତି ନୁ ପ୍ରେରଣା, ଜଳବାୟୁ ଲାଗି, ଆମର ଭବିଷ୍ୟତ ଲାଗି ର ବାର୍ତ୍ତା ନେଇକରି ସାରା ପୃଥିବୀ ନୁ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷାକେ ଜନ ଆନ୍ଦୋଳନ କରବାରକେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଏକ ପେଡ଼ ମା କେ ନାମ ଅଧୀନତି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରୁ ଗଛ ଲଗାଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ଚଳଚ୍ଚିତ୍ର ଅଭିନେତ୍ରୀ ଆର୍ ସାଂସଦ କଙ୍ଗନା ରଣାୱତ। ଭୁବନେଶ୍ୱର ଲୋକସଭା ଭବନ ପାଳିଥିଲା ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ। ଯୋଗଦେଲେ ଜଙ୍ଗଲ, ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ପ୍ରସ୍ତାବିତ ବସ୍ ଧର୍ମଘଟକେ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ। ରାଜ୍ୟସଭା ନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଭୁବନେଶ୍ୱର ଥିବା କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରୁ ଆଜି ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ। ଓଡ଼ିଶାର ଆମ୍ ଲାଗି ଗୋଟିଏ ଖାସ୍ ବ୍ରାଣ୍ଡିଂର ରହିଛି ଆବଶ୍ୟକତା, କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ପାଲିଥିଛି ବିଶ୍ୱ ପରିବେଶ ଦିବସ। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଲାଗି ପ୍ରକୃତି ମିତ୍ର ଆର୍ ପ୍ରକୃତି ବନ୍ଧୁ ଭାବେ 2 ମହିଳା ଆଇଲେ ସମ୍ମାନିତ। ଝାରସୁଗୁଡ଼ା ଜିଲ୍ଲାର ହୋଇଯାଇଛି ସାମାଜିକ ସୁରକ୍ଷା ଯୋଜନାର ଗୋଟିଏ ସମୀକ୍ଷା ବୈଠକ। ଏବା 6-7 ଦିନ ଭିତରେ ଅପରିବର୍ତ୍ତିତ ରହିବା ଦିନର ସର୍ବାଧିକ ତାପମାତ୍ରା, ପାଣିପାଗ ବିଭାଗର ସୂଚନା। ଏଛନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାରୁତରର ମୁଖ୍ୟ ଖବର ଶୁଣିପାରବେ ରାତି 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ।

ଆଜି ସନ୍ଧ୍ୟା 6:10ରେ ଆଦିବାସୀ ଗୀତ, ଏଥିରେ ମୁଣ୍ଡାରୀ ଗୀତ ପରିବେଷଣ କରିବେ ରିୟାଂଶୁରୀନ ଓ ସାଥୀ। ଜିଲ୍ଲା ହେଲେ ରାତି 7:25ରେ ରିଲେ କରିବୁ ଆକାଶବାଣୀ କଟକରୁ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖରିଫ ଋତୁରେ ବାଇଗଣ ଚାଷ। ଏ ସମ୍ପର୍କରେ ଡକ୍ଟର ପ୍ରଦୀପ କୁମାର ବଢ଼େଇଙ୍କ ସହ କଥାବାର୍ତ୍ତା। ରାତି 8:02ରେ ସମ୍ବଲପୁରୀ ଗୀତ ଗାଇବେ ଗୀତାଞ୍ଜଳି ପଢ଼ ଓ ନବୀନ କୁଅଁର। ହିନ୍ଦୀ ଭକ୍ତି ଗୀତ ରାତି 8:15। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ବେହେଲା ବାଦନ ପରିବେଷଣ କରିବେ ପଣ୍ଡିତ ଡିକେ ଦତ୍ତାର। ସ୍ପଟ୍ଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:15। ରାତି 9:30ରେ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ ମାନସ, ଏଥିରେ ଶୁଣିବେ ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ମେ ରାଜଭାଷା ମେ କାମକାଜ। ଏ ସମ୍ପର୍କରେ ବିଜୟ କୁମାର ଓ ଗଜାନନ୍ଦ ପ୍ରଧାନଙ୍କ ସହିତ ଆଲୋଚନା। ରାତି 10:02ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କର୍ଣ୍ଣାଟକୀ ଶୈଳୀରେ ମୃଦଙ୍ଗମ ବାଦନ ଶୁଣିବେ, ପରିବେଷଣ କରିବେ ବିଦ୍ୟାନ ଓ ମୁୟାଲମ୍ପୁରମ୍ ଶିବାରମାନ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:30। ଏ ଥିଲା ଆଜିର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ସର୍ଭିକାଲ କ୍ୟାନ୍ସର ଏବଂ ଏଚ୍ପିଭି ଭ୍ୟାକ୍ସିନ୍ର ଗୁରୁତ୍ୱ, କହିବେ ଡକ୍ଟର ସଞ୍ଜୀବ କୁମାର ମିଶ୍ର। ସୃଜନିକା ସକାଳ 7:35ରେ, ଏଥିରେ ଡକ୍ଟର ଅଭୟନାରାୟଣ ନାୟକ କବିତା ଏବଂ ତାଙ୍କ ସହ କଥାବାର୍ତ୍ତା। ସକାଳ 8:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗୋପାଳ କୃଷ୍ଣ ଦାସ, ଅଞ୍ଜଳି ପଟ୍ଟନାୟକ ଓ ରବିଚନ୍ଦ୍ର ସାଗର। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଚନ୍ଦାରାଣୀ ସାହୁ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ସକାଳ 9:00। ସକାଳ 11:05ରେ ସମ୍ବଲପୁରୀ ଭକ୍ତି ଲହର। ଏଥିଲା ଆଗାମୀକାଲିର କେତେକ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ସମ୍ବଲପୁର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ମୁଣ୍ଡାରୀ ଗୀତ, ପରିବେଷଣ କରିଛନ୍ତି ରିୟାନ୍ ସୁରିନ୍ ଓ ସାଥୀ।

ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ମୁଣ୍ଡାରୀ ଗୀତ, ପରିବେଷଣ କରିଥିଲେ ରୟନ ସୋରେନ ଓ ସାଥୀ, ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ କଟକରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ

0: ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡ଼ିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷ ଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60 ଉର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ବଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରୀ ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତି ମନତି

0: କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରୀ ସମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଏକାଦଶତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ପାଣିପାଗ, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ, ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷାଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 ଗିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ

0: ଶେଷ ହେଲା ଆଜିର ପ୍ରସଙ୍ଗ।
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ପୁରୀନ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ହେଲା ଉଦ୍ଯାପିତ। ପ୍ରକୃତି ଅନୁପ୍ରାଣୀ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଉ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତା ଆଜି ହୋଇଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଆର୍ ରଥଯାତ୍ରା ନୀତି ନିର୍ଘଣ୍ଟ କେ ମିଲ୍ଲା ଅନୁମୋଦନ। ଏଥର ପୁରା ଖବର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକୁ ନେଇକରି ପୁରୀନ ଚାଲୁଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକଟି ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଆଉ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ବିପଦ କମ୍ କରିବା ଲାଗି ଭିନ୍ ଭିନ୍ ଆହ୍ୱାନର ସମାଧାନ ଦିଗେ ମତ ଦିଆନିଆ କରିଛନ୍। ତିନିଦିନେ ମୋଟ ଏଗାରଟା ବିଷୟ ଉପରେ ଆଲୋଚନା ହୋଇଥିବା ଆମର ସମ୍ବାଦଦାତା ଜଣାଇଛନ୍। ବିପର୍ଯ୍ୟୟ ପରିଚାଳନାକୁ ନେଇକରି ପ୍ରଶାସନିକ ଆଉ ସମ୍ପ୍ରଦାୟ ଆଧାରିତ ପଦ୍ଧତି ଆଉ ପ୍ରାକ୍ ଅନୁମାନ ଯୋଗ୍ୟ ନିବେଶ ଲାଗି ଆର୍ଥିକ ମଡେଲ ବହୁତଟେ ବିପଦର ପ୍ରାରମ୍ଭିକ ସୂଚନା ବାତ୍ୟା ଆଉ ବନ୍ୟା ସହି ନେଇ ପଡୁଥିବା ଘର ଆଉ ରାସ୍ତା ସହିତ ପ୍ରାକୃତିକ ଆଧାରିତ ସମାଧାନ ବାଦ ସମ୍ମିଳନୀଟି ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଉପରବେଳା ପୁରୀ କୋଣାର୍କ ବେଲାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନାକୁ ନେଇକରି ଗୋଟିଏ ଡେମୋଭିଲ୍ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ 23 ତାରିଖ ଦିନ ଦୁଇ ନମ୍ବର ଖେ ବେସାମରିକ ସମ୍ମାନ ସମାରୋହଟି ଇ ବଛର ଲାଗି 65 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ବଛର ମୋଟ 131ଟା ପଦ୍ମ ପୁରସ୍କାର ଦେବା ଲାଗି ଅନୁମୋଦନ ମିଳିଛି। ଏଥି 5ଟା ପଦ୍ମବିଭୂଷଣ 13ଟା ପଦ୍ମଭୂଷଣ ଆଉ 113ଟା ପଦ୍ମଶ୍ରୀ ପୁରସ୍କାର ରହିଛି। ପହିଲା ଖେ ବେସାମରିକ ସମ୍ମାନ ପ୍ରଦାନ ସମାରୋହଟି ଗଲା ମାସେ ରାଷ୍ଟ୍ରପତି 66 ଜଣଙ୍କୁ ପଦ୍ମ ପୁରସ୍କାର ସମ୍ମାନିତ କରିଥିଲେ। ରିଜର୍ଭ ବ୍ୟାଙ୍କ ଚଳିତି ଆର୍ଥିକ ବର୍ଷର 2 ନମ୍ବର ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା କରିକି ରେପୋ ହାରକେ 5.25% ଅପରିବର୍ତ୍ତିତ ରଖିଛନ୍। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ ମୁଦ୍ରାନୀତି କମିଟି ସର୍ବସମ୍ମତି ଇ ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଆଉ ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି ହାର ଆଉ ବ୍ୟାଙ୍କ ହାର 5.5% ରହିଛି। ରିଜର୍ଭ ବ୍ୟାଙ୍କ ଚଳିତି ବର୍ଷ ଲାଗି GDP ଅଭିବୃଦ୍ଧି ଆକଳନକେ 6.9%ରୁ 6.6% କମ୍ କରିଛି। ସିଆଡ଼େ ମୁଦ୍ରାସ୍ଫୀତି ଆକଳନକେ 4.6% 5.1% ବଢ଼ାଯାଇଛି।

ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟନ ହୋଇଯାଇଛି। ମହାପ୍ରଭୁମାନଙ୍କର ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରା ଲାଗି ନୀତି ନିର୍ଘଣ୍ଟ ଆଉ ବ୍ୟବସ୍ଥାମାନଙ୍କୁ ମଞ୍ଜୁରୀ ବାବଦେ ବୈଠକଟି ଆଲୋଚନା ହୋଇଛି। ଗଲା 31 ତାରିଖ ହୋଇଥିବା ଛତିଶା ନିଯୋଗ ଆଉ ନୀତି ସବ୍ କମିଟି ବୈଠକଟି ଅନୁମୋଦିତ ହୋଇଥିବା ରଥଯାତ୍ରା ଆଉ ସ୍ନାନଯାତ୍ରା ଲାଗି ବ୍ୟବସ୍ଥା ବୋଲିକି ଆଜି ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଛି। ଆଜିର ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧିକାରୀଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଉ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଭାସୀ ଜରିଆରେ ବୈଠକଟି ଯୋଗ ଦେଇଥିଲେ। ରାଜ୍ୟ ହେଉଥିବା ଜବର ଗରମକେ ନଜରଦେଇ ରଖିକରି ବିଦ୍ୟାଳୟମାନଙ୍କର ଖରା ଛୁଟି ସମୟକେ ବଢ଼ାଯିବା ଲାଗି ବିଚାର କରାଯାଉଛି ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଏବାଦିନେ ପାଣିପାଗ ପରିସ୍ଥିତିର ସମୀକ୍ଷା ଉତରୁ ଖରା ଛୁଟି ବଢ଼ାବାର ବାବଦେ ନିଷ୍ପତ୍ତି ନିଆଯିବା, ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଆଉ ସ୍ୱାସ୍ଥ୍ୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ସବୁନୁ ବଡ଼ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଆଉ ବେସରକାରୀ ବିଦ୍ୟାଳୟମାନେ ଗଲା 27 ତାରିଖରୁ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷାକେ ନଜରଦେଇ ରଖିକରି ମୁଖ୍ୟମନ୍ତ୍ରୀ ଆକ୍ତୁରା ଖୁରା ଛୁଟି ଘୋଷଣା କରିଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆଉ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ତରଫ ହେବାରକେ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ଲାଗି ଆବେଦନ ସମୟକେ ବଢ଼ାଯାଇଛି। ପ୍ରାର୍ଥୀମାନେ ଏବାର ରବିବାର ତକ ପଞ୍ଜୀକରଣ ପୂରା କରିକରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟିର ଭିନ୍ ଭିନ୍ ରାଜ୍ୟ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନମାନଙ୍କର ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ହେବା। ଆବେଦନକାରୀମାନେ ଏବେ 8 ତାରିଖ ତକ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କର କାର୍ଯ୍ୟାଳୟନ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍। ନାମାଙ୍କନ ପତ୍ର ଦାଖଲ ବେଲ୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଏବେ 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏବେ 18 ତାରିଖ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ହେବ। ପ୍ରକୃତି ଅନୁପ୍ରାଣିତ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। 1973 ମସିହାରୁ ଫି ବଛର ଜୁନ୍ 5 ତାରିଖ ଦିନ ଏହି ଦିବସ ପାଳନ କରାଯାଇଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଆଉ ଗୋଟିଏ ସୁରକ୍ଷିତ ପୃଥିବୀ ଗଠନ ଲାଗି ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ବାବଦେ ସଚେତନତା କରିବା ଲାଗି ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସଭା ଭବନର ଜଙ୍ଗଲ, ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନା ଚକ୍ରଟି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍ତି, ଗୋଟିଏ ସବୁଜ, ସ୍ୱଚ୍ଛ ଆଉ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗେ ରାଜ୍ୟ ଆଗକେ ବଢ଼ୁଛି। ପରିବେଶ ସୁରକ୍ଷାକେ ଜନ ଆନ୍ଦୋଳନ କରିବା ଲାଗି ବିଭାଗ ତରଫ ପଦକ୍ଷେପ ନିଆଯାଉଛି। ସିମିଲିପାଲ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରଟି କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଜଙ୍ଗଲ ନିଆ ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜମର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗେ ସରକାର କାମ କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ପରିବେଶ ସଂରକ୍ଷଣ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ ପାଇଥିବା 205 ଅନୁଷ୍ଠାନ ଆଉ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଭିଲ୍ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କେ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ଠିକ୍ ବ୍ୟବହାର, ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ଦିଗେ ସକ୍ରିୟ ଭାବେ କାମ କରିବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ପରିବେଶ ଦିବସ ଅବସରରେ ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ତରଫ ସଚେତନତା ଓ ସଂରକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଗଲା ମେ 15 ଜୁନ୍ 5 ତାରିଖ ତକ ମଣ୍ଡଳନ ସ୍ୱତନ୍ତ୍ର ପରିବେଶ ସଂରକ୍ଷଣ ଅଭିଯାନ ଚାଲିଥିଲା। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଧାୟକ ଜୟ ଢୋଲକିଆ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଉନ୍ନୟନ କାମଟି ଗଛକେ ନାଇଁ କାଟିକରି ଅଲଗା ଜାଗାକେ ସ୍ଥାନାନ୍ତର କରିବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଜିଲ୍ଲା ପ୍ରଶାସନ ତରଫ ଗଜଗା କାର୍ଯ୍ୟକ୍ରମ ହୋଇଯାଇଛି। କୁଲାରୀ କୁତ୍ ଦୀପ୍ନ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ

ଗୋଟିଏ ସଚେତନତା ଶୋଭାଯାତ୍ରା ଭିଲ୍ ସହର ପରିକ୍ରମା କରିଥିଲା। ବରଗଡ଼ ଜିଲ୍ଲା ନଭିଲ୍ ଏ ଦିବସ ଅବସରରେ ଗଛ ଲଗା ଆଉ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆଉ ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଚେଷ୍ଟାତି ପିପଲମୁଣ୍ଡା ନର୍ସରୀନ ଜିଲ୍ଲାସ୍ତରୀୟ ଗଛ ଲଗା କାର୍ଯ୍ୟକ୍ରମ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ବିଭାଗ ଆଉ ଭିନ୍ ଭିନ୍ ସାମାଜିକ ଅନୁଷ୍ଠାନ ତରଫ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ପୌର ପରିଷଦ ତରଫ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ ଯୋଗ ଦେଇକରି ଗଛ ଲଗାଇଥିଲେ। କଲାହାଣ୍ଡି ଜିଲ୍ଲା ସିଆର୍ପିଏଫ୍ର 64 ବାଟାଲିୟନ୍ ତରଫ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। କମାଣ୍ଡାଣ୍ଟ ଅଜୟ କୁମାର ସଚେତନତା ଓ ବୃକ୍ଷରୋପଣ ଉପରେ ଜୋର ଦେଇଥିଲେ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଚେରିପାଣି ଗାଁ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ଶିବିର ହୋଇଯାଇଛି। ଭୋଟର ତାଲିକାଥି ନାଁ ଯୋଡ଼ବାର ଆଉ କାଟବାର ସଂଶୋଧନ ପ୍ରକ୍ରିୟା ବାବଦେ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା। ରାଜ୍ୟ କାଲବୈଶାଖୀର ବୋଲେ ବର୍ଷାର ପ୍ରଭାବତି ତାପମାତ୍ରା କମିଛି। ହେଲେ ଭିଲ୍ ରାଜ୍ୟ ଭିନ୍ ଭିନ୍ ଜାଗାନ ଗରମ ଆଉ ଗୁଲଗୁଲି ପାଗ ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। କଲାହାଣ୍ଡି, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ଶେଷ ମୁଖ୍ୟ ଖବର ଫେରଘାଏ। ପୁରୀନ ଚାଲିଥିବା 3-ଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ହେଲା ଉଦ୍ଯାପିତ। ଆଉ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ହୋଇଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ପ୍ରକୃତି ନ ଅନୁପ୍ରାଣିତ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ

0: ସମ୍ବାଦ ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର GDP 7.7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
1: ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି ହୈ। ଭାରତ ବି ଗ୍ରୀନ ଗ୍ରୋଥ ପର ବହୁତ ଅଧିକ କାମ କର ରହା ହୈ ଔର ଇସମେ ବି ଗୁଜରାତ ରାଜ୍ୟ ହୈ ଜିସନେ ଇସ ଶତାବ୍ଦୀ କେ ପ୍ରାରମ୍ଭ ମେ ହି ସରକାର ମେ କ୍ଲାଇମେଟ ଚେଞ୍ଜ କା ଅଲଗ ଡିପାର୍ଟମେଣ୍ଟ ବନାୟା ଥା ଔର ଗୁଜରାତ କେ ଚାରଣକା ଗାଁ ମେ ଭାରତ କା ପହଲା ସୋଲର ପାର୍କ ବି ବନାୟା ଗୟା ଥା।
0: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଘରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର

0: ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟା ଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
1: चाहे त्रिपुरा हो, चाहे पश्चिम बंगाल हो, चाहे बिहार हो, जनसांख्यिकी का परिवर्तन हम सीमा के छिद्रों के माध्यम से नहीं होने देंगे। ये हमारा अटल विश्वास है और अटल संकल्प भी है। ये जनसांख्यिकी के परिवर्तन को रोकने के लिए बाड़ लगाई गई है।
0: आपण माने संवाद सुनुछंती आकाशवाणी रो। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ ଜିଡିପିର ପ୍ରୋଭିଜନାଲ୍ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି 323 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷ କରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ ଜିଡିପି 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର ଜିଡିପି ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ୱଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷକରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳମ୍ ସ୍ୱର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ, ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। संवाद शेष होगा
2: आकाशवाणी कटक जिला हलचल शुणु केन्द्रापड़ा जिला संपर्क करें
3: सुदूर सदर अपहंच अंचल स्वर उत्सव महोत्सव सभा समिति समारोह प्रगति दुर्गति एवं संगतिर अभिव्यक्ति को नहीं आंचलिक संवाद विभाग पक्षर् प्रस्तुत करुछु जिला हालचाल आज जिला हालचाल शुणु केन्द्रापड़ा जिला संपर्क तथ्य देखते आम केन्द्रापड़ा संवाददाता निहार रंजन साहू और उपस्थापन सुचिस्मिता साहू केन्द्रापड़ा जिले में स्वतंत्र सघन संशोधन 2026 कार्यक्रम आरंभ होई भोटर तालिका को सठिक और त्रुटिमुक्त करने लक्ष्य बूथस्तरीय अधिकारी आसंता 28 तारीख पर्यंत घरे घरे जाई तथ्य संग्रह और सत्यपाठ करिबे जिलापाल रघुराम आर आयर विभिन्न वार्ड परिदर्शन कर कार्यक्रम अग्रगति समीक्षा करते योग्य मतदाता अभियान में सहयोग करने भोटर तालिकार नाम न आवेदन करने को अनुरोध कर चिठा भोटर तालिका आसंतास पांच तारीख में प्रकाश पाइब ए संपर्क में जिलापाल रघुराम आर आयर कहते
4: स्पेशल इंटेंसिव रिविजन काम 30 मे रु आरंभ हो केन्द्रापड़ा जिले में एवं 30 तारीख ठार जो बूथ लेवल अफिसर्स अच्छा से समस्त बूथ लेवल अफिसर्स परिगणना फर्म जो एन्यूमरेशन फर्म अच्छी यहाँ भोटर जो डाटा अच्छी वोटर डाटा ताको फिलअप करके समस्त घर घर बुलूं एवं जो भी तथ्य अधिका दरकार से पचारिक बुझिकी फिलअप करके गोटे फर्म एक्नॉलेजमेंट रूपे भोटर को दौंट आउ गोटे फर्म फिल्ड इन फर्म आम ऑफिस रे आने की दाखल करूँ एवं यही कार्यक्रम को आमर समस्त एईआरओ सुपरवाइजर्स आमर जो इलेक्ट्रल रजिस्ट्रेशन ऑफिसर्स अच्छा समस्ते तदारख कर केन्द्रापड़ा जिले में 1449 बूथ अच्छी एवं सेतिकी बूथ लेवल ऑफिसर्स भी अच्छा पाखापाखि 400 सुपरवाइजर सुपरवाइजरी ऑफिसर्स अच्छा जो मैंने कि बीएलओ को काम को तदारख करुचंती बीएलओ मानकर ऐप द्वारा से मैंने तांकर डाटा पठाउचंती अपडेट करुचंती एवं पाखापाखि आमर जेतिकी वोटर अच्छा तार पाखा 10% रु ऊर्ध काली सुधा आमर डिस्ट्रीब्यूशन हो जाइए वोटर्स मानक
3: केन्द्रापड़ा जिला परिषद सम्मेलनी कक्ष में सांसद बैजयंत पंडा अध्यक्षतार जिला उन्नयन समन्वय और परिचालना कमिटी दिशा बैठक अनुष्ठित होई बैठक में केन्द्रीय प्रायोजित विभिन्न योजनार अग्रगति और कार्यान्वयन समीक्षा करा बाल्य विवाह निराकरण अंगनवाड़ी केन्द्र भित्तिभूमि विकाश पानीय जल पुष्टिकर खाद्य ग्राम्य सड़क मरामति लक्ष्मीपति दीदी योजना उपरे विशेष आलोचना होता सांसद केन्द्रीय अनुदान सठिक व्यवहार और योजनार फलप्रद कार्यान्वयन गुरुत्व राजनगर ब्लक तालचुआ और बाघमारी पंचायत रे ओडिशा राज्य विपर्यय परिचालना कर्तृपक्ष पक्षर् सुनामी मॉक ड्रिल सफलतार अनुष्ठित पांचटी ग्रामर 4000 अधिक लोक अंशग्रहण करते सुनामी समय रे सुरक्षित स्थानक स्थानांतर पूर्व सचेतनता प्रसारण और जरूरीकालीन परिचालना संपर्क में प्रायोगिक अभ्यास जिलापाल रघुराम आर आयर कार्यक्रम उपस्थित थे केन्द्रापड़ा जिलापाल सम्मेलनी कक्ष में जिलास्तरीय शिक्षा समीक्षा बैठक अनुष्ठित होई बैठक में शिक्षा क्षेत्र में चलुवा विभिन्न योजना भित्तिभूमि विकाश यूनिफर्म बंटन और विभिन्न पेंशन मामलार समीक्षा करा जिलापाल रघुराम आर आयर गुणात्मक शिक्षा समयबद्ध कार्यान्वयन एवं कार्यर शीघ्र समापन उपरे गुरुत्व जिला हालचाल आज आसंताकाली जिला हालचाल शुणिबे केन्दुझर जिला संपर्क
2: जिला संपर्क रे श्रोता बंधु मन कार्यक्रम सुन
5: आकाशवाणी संबलपुर प्रसार करुछु कृषि संसार कार्यक्रम

0: ହଁ
1: ଆଜ୍ ପରେ ଗୋଟେ ଜିନିଷଟେ ହେତୁ କର କିନି ଇଟା ହେତିଲେ କହୁଛେ ଆମେ ଗଛ କୁଟ ଆର ପରିବେଶ କେ ବେଲି ବେଲି କେ ହେତୁ ହେଲା କାଣା କହ ତ ଆଜ୍ ହଉଛେ ବିଶ୍ୱ ପରିବେଶ ଦିବସ
0: ଓହୋ, ବେଲେ
1: ବା।
0: ଏଇଟା ତ ବଢ଼ିଆ କଥା କହିଲ ଦାଦା। ଆଜି
1: ହଁ
0: ଯଦି ପରିବେଶ ଦିବସ ବେଲେ ଆମକେ ବି ମାନେ ମନେ ରଖିବାକେ ପଡ଼ବା ଯେ ଆମେ ଆମର ପରିବେଶ କେ କେନ୍ତା ବଞ୍ଚାମା।
1: ହଁ ହଁ ହଁ
0: ନାଇଁ
1: ହଁ
0: କେ
1: ହଁ ହଁ ହଁ ଯେ ଇଟା ତ ଆମେ ଶୁଣିଲା ଆର ସବୁ ଭାଇ ବହେନ ମାନେ ଆମେ ଆମେ ସତ୍ କରବାର କଥା, କ୍ରିୟା କରବାର କଥା, ଆମର ଆଗାମୀ ଯେନ୍ ଆମର ପିଢ଼ି ଆଏବେ
0: ହଁ
1: କି ନାଇଁ, ଆମର ଯେନ୍ ନାତି ନାତି ମାନେ ହେବେ ତାକର୍ ଲାଗି ଆମେ ଆମେ ଯେନ୍ତା ବଂଶକେ ଆମର ଆମର ବଂଶକେ ରକ୍ଷା କରବାର ଲାଗି ବଂଶକେ ରଖବା ରକ୍ଷା କରବାର ଲାଗି ଆମେ ଯେନ୍ ପ୍ରକାର ଆମେ ଚାହୁଁଛୁ ସେ ବଂଶ ଆମର ବଂଶର ଯେନ୍ ଉତ୍ତରାଧିକାରୀ ମାନେ ଆମର ଯେନ୍ ନାତି ନାତି ମାନେ ଆଇବେ ସୁତି ମାନେ ଆଇବେ ତାକର କେନ୍ତାକିରି ଭଲ ବା ସେଟା ବେଲେ ଆମେ ତ ମୁଡ଼ ଘୁରାବାର କଥା ଅର
0: ସେମାନେ ବି ଗୋଟେ ଭଲ ପରିବେଶ ପାଇବେ। ନାଇଁ
1: ପରିବେଶ
0: କେ
1: ପବନର ଭଲ କରି ରହିବେ ସେଥିଲାଗି ବୋଲିକିରି ଆଜ ଦିନୁ ଆମେ ଯେନ୍ତା ଆମର ପୁଅଟେ ଭଲ କରି ଚଲବା ବୋଲିକି 2 ପଇସା କମେଇ କରି ଆମେ ରଖୁ ବୋଲୁଛୁ, ହେନ୍ତା ଆମର ପୁଅ ନାତି ସୁତି କେନ୍ତାକିରି ଭଲ କରି ରହିପାରବେ ତାଙ୍କର ଜୀବନଯାପନରେ ଭଲ ହିସାବରେ ରହିବା କି ନାଇଁ,
0: ହଁ ତ
1: ତାକର୍ ଲାଗି ସେ ପରିବେଶକେ ଆମେ ବି ଠିକ୍ କରବା କଥା,
0: ଠିକ କର୍ମା।
1: ଆର
0: ହଁ
1: ସେଥିର୍ଲାଗି ବୋଲିକିରି ଆମେ ସବେ ସଜାଗ ହେଇକିରି କ୍ରିୟା କରବା କଥା, ଆର ସବୁ ଭାଇ ବହେନ ମାନଙ୍କୁ ଆମେ ଇଟା ବି ତାମାନେ କାଣା କି ବିନତି କର୍ମା ଯେ ସଭେ ଇ ମନୋଭାବ ନେଇକରି ଆମର ପରିବେଶକେ ଭଲ ରଖବାର ଲାଗି ସଭେ 5-5ଟା କି 10-10ଟା ଗଛ ଜଗୁ
0: ଲଗାବେ।
1: ଆର ସେଥିରେ ଯତନ ପାତନଟା ନଉ ଯେ କାଁ ବୋଲି ଜିନିଷ।
0: ହଁ ଦାଦା,
1: ଏଇଟା ତ ଗଲା ତୁମର ଯେନ୍ ଯେନ୍ଟା ଝାର ପତ୍ର ଆମର ଆସୁଛେ ଫଲମୂଲଟା ପାଇବାର କଥା, ଯେ ଚାଷବାସ କାଁ କାଣା କରିଛ କହ ତ।
0: ଏଥର ତ ଦାଦା ଭାବୁଥିଲି ସେ ବାଇଗନ ଜଗାବା ଲାଗି ଭାବୁଥିଲି ଯେ,
1: ହଁ ଜାଣିଲି
0: ଫେର
1: ଯେ
0: ଏଥର ଟିକେ ରୋଗ ପୋକ ଟିକେ
1: ନେ
0: ବେଶୀ ଲାଗ୍ସି ବୋଲି
1: ଜାଣିଲି କାଁ ଦିନେ ତୁମେ
0: ଭାବିଲି।
1: ବାଇଗନ ଜଗାଇବି ବୁଝ ତ ହେଲା ଯେ ସେ ରିଲୁ ଘର ତୁମର ପାଖେ ଅଛେ ଆର ଗଲା ବଜାରେ ବନେ କରି କମେଇଛେ ବାଇଗନେ।
0: ହେଇଟା ତ ଦେଖିକରି ଭାବିଲି ଏଟା।
1: ଯେ ଗୁଟେ କଥା ଶୁନ, ଯେନ୍ ବି ଚାଷ କରବ ନେଇକେ ଆମର ବାଇଗନ କରୁ କି ପାତଳଘଣ୍ଟା ମିର୍ଚା ଜାଣା ବି ଆମେ ଚାଷ କର୍ମା, ରୋଗ ପୋକ ତ ଲାଗ୍ବା ହେ କି ନାଇଁ, ସେ ତ କିଛି ନାଇଁ ସେଥିରେ ଆ ଉପାୟ ବି ତ ଅଛେ ନାଇଁ, ଅର୍ କେନ୍ ହିସାବେ ଆମେ ଯତ୍ନ ପାତନ କଲେ ଗଲା ବଜାରେ ରିଲୁ ଯେନ୍ତା 2 ପଇସା ବନେ କରି କମାଲା ଆମେ ବି ଏନ୍ତା କହିପାର୍ମା ଯେ କେଁ ହେଲେ କହୁଛେ ଜିନିଷ, ହେନ୍ତା ଗୁଟେ ବିଷୟଟେ ଶୁନ୍ତା କେଁ ବୋଲି ଆଜି ଆଲୋଚନାର ବିଷୟଟା
0: ଅଛେ କେଁ
1: ହଏ
0: ଆଜି।
1: ବେଲେ ଶୁନ୍ମା
0: ହଁ ଦାଦା,
1: ବେଲେ ଶୁନୁ
2: ଆମର ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ବହେନମାନଙ୍କୁ ଜୁହାର। ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁଁ, ଆଉ ଚାଷୀ ହିସାବେ ବି ଆମର ନାଁକେ ଆମେ ଠିକ୍ ହିସାବେ ରଖିଛୁଁ। ତ ଇହାଦେ ଦେଖ୍ବାର୍କେ ଗଲେ ତ ଯେନ୍ ଚାଷୀକି ଆମେ ଦେଖ୍ମା କି ଯାହାର ବେର୍କେ ବି ଯିମା ବେଲେ ଯେନ୍ତା କଲେ ବି ଯାହା ଜାଣା ହେଲେ ସେ ମାନେ ଯେନ୍ତା ଆସିଲା ଆମର ପୁଟଲ୍ ହେଲା କି ବାଇଗନ୍ ହେଲା ମିର୍ଚା ହେଲା ବନ୍ଧାକୋବି ଫୁଲକୋବି ତ ଏନ୍ତା ଅନେକ ଚାଷବାସ କରିଥିବା। ଆମର କେତେ ଚାଷୀକେ ଦେଖ୍ଲେ ଇହାଦେ ଝୁଲେର୍ ଚାଷ ବି କରିଥିବା, କିଏ କିଏ କାଙ୍କେର ଚାଷ କରିଥିବା, ତ କିଏ ମାଖନ ଚାଷ କରିଥିବା, ତ ଏନ୍ତାକେ ଦେଖ୍ବାର୍କେ ଗଲେ ଅଷାଢ଼ ମାସର ଚାଷ୍କେ ଛାଡ଼ିକରି ଯେତେବେଲେ ଆମେ ଦେଖ୍ସୁଁ ତ ସେ ଅଷାଢ଼ ମସିହା ଚାଷ୍ଟା ସେ ଯେନ୍ଟା କରିଥିସି ତ ସେଟା ଇହାଦେ ବାହାରିବାର ସମୟ। ତ ଯେତେବେଲେ ବି ଗୋଟେ ଚାଷୀଟେ ଚାଷ୍ କରୁଛେ ତ ସେ ସମୟକେ ଦେଖିକରି ଆଉ ତାର ଦାମ ଦରଦାମ୍କେ ଦେଖିକରି ଚାଷ୍ କରୁଛେ, ତ କେନ୍ ସମୟଥି ଦାମ୍ଟା ଅଟକା ହେଇଥିବା ତ ସେଟାକେ ସେ ତର୍କି କରି ଯଦି ଚାଷ୍ କର୍ବା ଅତକା 2 ପଇସା ଲାଭ ପାଇପାର୍ବା, ଆଉ ସେ ଅତକା 2 ପଇସା ଲାଭ ପାଇଲେ କାଣା ହେବା ନିଜର କୁଟୁମ୍କେ ଭଲ ହିସାବେ ରଖିପାର୍ବା ଆଉ ଭଲ ହିସାବେ ରହିପାର୍ବା। ତ ଇହାଦେ ଆମର ଚାଷୀ ଭାଇ ଭଉଣୀମାନେ ଯେନ୍ମାନେ ବି ଚାଷ୍ କରୁଛନ୍ ତ ସେମାନେ ଅନେକ ପ୍ରକାର ପନିପରିବା ଚାଷ୍ କରୁଛନ୍, ତ ଦେଖ୍ବାର୍କେ ଗଲେ କିଏ ବାଇଗନ୍ ଚାଷ୍ କରୁଛେ, ତ କିଏ ଝୁଲେର୍ ଚାଷ୍ କରିଛେ, କିଏ କର୍ଲା ଚାଷ୍ କରିଛେ, କିଏ କୁନ୍ଦୁରୁ ହେଲା ପୁଟଲ୍ ହେଲା କାଙ୍କିର୍ ହେଲା, ତ ଏନ୍ତା ଅନେକ ଚାଷବାସ କରୁଛନ୍। ତ ଏଇ ଯେନ୍ ଖରିଫ୍ ଋତୁ ଯେନ୍ ଆମର ଆସିଛେ, ତ ଖରିଫ୍ ଋତୁ ଥି ଆମେ ବାଇଗନ୍ ଚାଷ୍ କେନ୍ତାକିରି କର୍ମା ତ ସେ ବାବଦରେ ଆଜି ଆମର ବୈଠକି କହିବାର୍ ଲାଗି ଆସିଛନ୍ ପ୍ରଦୀପ କୁମାର ବଢ଼େଇ, ଆଜ୍ଞା ଜୀବିକା ବିଶେଷଜ୍ଞ ପ୍ରଦାନ ସଂସ୍ଥା ଭୁବନେଶ୍ୱର ନୁ ଆସିଛନ୍। ଆଜ୍ଞା ଆପଣଙ୍କୁ ବୈଠକିକେ ସ୍ୱାଗତ ଜନାଉଛୁଁ, ଜୁହାର।
3: ନମସ୍କାର ଆଜ୍ଞା, ସମସ୍ତଙ୍କୁ ଜୁହାର।
2: ତ ପହେଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁନ୍ ଯେ ଇ ଯେନ୍ ବାଇଗନ୍ ଯେନ୍ ଚାଷ୍ ପହେଲାଟା ଆମର ଆସିଛେ, ତ ବାଇଗନ୍ ଚାଷ୍ କଲେ ଗୋଟେ ଚାଷୀ ତ ଲାଭ ପାଇପାର୍ବା କେଁ, ଆଉ କେନ୍ ପ୍ରକାର ବାଇଗନ୍ ଚାଷ୍ କଲେ ସେ ଅତକା ଲାଭ ପାଇବା?
3: ଆଜ୍ଞା, ବାଇଗଣ ଚାଷ ସବୁଠୁ ଅଧିକ ଲାଭଦାୟକ ଚାଷମାନଙ୍କ ଭିତରେ, ଆଉ ଆମେ ଆଜ୍ଞା ଯେତିକି ଏଠି ମାନେ ପଇସା ଖଟେଇବା ବା ଇନଭେଷ୍ଟମେଣ୍ଟ କରିବା ତାର ନିହାତି ଭାବରେ 4 ଗୁଣାରୁ 5 ଗୁଣା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବା ଯଦି ଆମେ ପ୍ରପର୍ ୱେରେ ଯଦି ଆମେ ବାଇଗଣ ଚାଷଟା କରୁଛନ୍ତି। ଆଉ ବର୍ତ୍ତମାନ ଟିକେ ଭଲ ଟ୍ରେଣ୍ଡିଂରେ ଚାଲିଛି, ବର୍ତ୍ତମାନ ଗ୍ରାଫ୍ଟେଡ୍ ବାଇଗଣଟା ଟିକେ ଭଲ ମାର୍କେଟରେ ଚାଲିଛି ସାର୍, ତା'ର ଟିକେ ପ୍ରଡ଼କ୍ସନ୍ ଅଧିକ। ଯଦି ଆମେ ସାଧାରଣ ବାଇଗଣ କରୁଛନ୍ତି, ସାଧାରଣ ବାଇଗଣ ତ ଠିକ୍ ଅଛି, କିନ୍ତୁ ଯଦି ଆପଣ ପ୍ରଡ଼କ୍ସନ୍ ଟିକେ ଅଧିକ ଚାହୁଁଛନ୍ତି ତାହେଲେ ଆପଣ

0: ଗ୍ରାଫ୍ଟେଡ଼୍ ବାଇଗଣଟାକୁ ପ୍ରିଫର କରିପାରିବେ। ଗ୍ରାଫ୍ଟେଡ଼୍ର ଆମର VNR 212 ହେଲା କି ଅକ୍ସିତା ଭେରାଇଟି ହେଲା, ତ ଏଇଟା ବର୍ତ୍ତମାନ ଭଲ ପ୍ରଡ଼କ୍ସନ୍ ଦେଉଛି। ପର୍ ଗଛ ଯଦି ଆମେ ଦେଖିବା ସାର୍, ତାର ପ୍ରଡ଼କ୍ସନ୍ ରହୁଛି 20ରୁ 25 KG ଆମେ ପାଇପାରିବା ଯଦି
1: ଆଜ୍ଞା
0: ଗ୍ରାଫ୍ଟେଡ଼୍ଟା କରୁଛନ୍ତି ଆମେ।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଇହାଦେ ଯେନ୍ ଗ୍ରାଫ୍ଟେଡ଼୍ କଥା ଯେନ୍ କହୁଛନ୍, ତ ବାଇଗନ୍ ମାନେ ମଞ୍ଜିରୁ ଯେନ୍ ଡାଇରେକ୍ଟ ଆମେ ମାନେ ଚାରା ଲଗେଇକରି ନେଇ କରିକିରି ଯଦି ଗ୍ରାଫ୍ଟିଂ ବାଇଗଣ କିଣିକରି ଯଦି ଚାରାଟା ଆମେ ଲଗାମା ବେଲେ ଭଲ୍ ଚାଷ୍ ହଉଛେ, ଭଲ୍ ମାନେ ଉତ୍ପାଦନ ହଉଛେ ବୋଲି କହୁଛନ୍। ତ ଇ ଯେନ୍ ମାନେ ଖରିଫ୍ ଋତୁ ଆସିଛେ, ତ ଜଣେ ଯଦି ଚାଷ୍ କର୍ବା ଲାଗି ମାନେ ସେ ଯଦି ଚାହେଁ ବେଲେ କାଣ କେନ୍ କେନ୍ ସମୟଟା ଠିକ୍ ହେ ସେଟା ଟିକେ କହୁନ୍।
0: ଆଜ୍ଞା, ଗୋଟେ କଥା କହିବି, ବାଇଗଣ ଚାଷଟା ଯଦି ଆମର ପାଣି ସୁବିଧା ଥିବ, ଜଳର ସୁବିଧା ଥିବ,
1: ଆଜ୍ଞା,
0: ତାହେଲେ ଆମେ ବର୍ଷ ଯାକ କରିପାରିବା।
1: ଆଜ୍ଞା,
0: ଆଉ ଯେଉଁଠି ସାର୍ ଟିକେ ସୁବିଧା ନଥିବ, ପାଣିର ସୁବିଧା ନଥିବ, ତାହେଲେ ଆମେ ଖରିଫ୍ଟାକୁ ଟିକେ ଅଧିକ ମାନେ ଗୁରୁତ୍ୱ ଖରିଫ୍ରେ ହିଁ କରିବା ପାଇଁ ପ୍ଲାନ୍ କରିବା।
1: ଆଜ୍ଞା,
0: ଆଉ ଯଦି ଆମେ ଖରିଫ୍ରେ ଚାଷ କରୁଛନ୍ତି, ତାହେଲେ ଆମର ମାନେ ଜୁନ୍ ମାସ ପ୍ରଥମ ସପ୍ତାହ ବେଳକୁ ଆମର ଗଛ ଲାଗିଯିବାର କଥା,
1: ଆଜ୍ଞା,
0: ଫିଲ୍ଡରେ ଗଛ ଲାଗିଯିବା କଥା। ଜୁନ୍ ମାସଟାକୁ ପ୍ରକୃଷ୍ଟ ମାସ ବୋଲି ଧରାଯାଇଛି, କାରଣ ସେଇଠି ଖରାଟା ବି କମି କମି ଆସିଥାଏ, ବର୍ଷା ମନସୁନ୍ଟା ବି ପାଖାପାଖି ଆସିବା ପାଖାପାଖି ହେଉଥାଏ।
1: ଆଜ୍ଞା,
0: ତ ସେହି ସମୟରେ କ'ଣ ଥାଏ ସାର୍, ମାଟି ମାନେ ଟେମ୍ପରେଚର୍ଟା ବି ମାନେ ଭଲ, ମାନେ ସେଇ ଟେମ୍ପରେଚର୍ଟାରେ ଆମର ଗଛର ଚେରଗୁଡ଼ିକ, ଚାରାର ଚେରଗୁଡ଼ିକ ମାଟି ଭିତରକୁ ଯିବା ପାଇଁ ତାଙ୍କୁ ଟିକେ ସୁବିଧା ହୋଇଥାଏ।
1: ଆଜ୍ଞା,
0: ତାପରେ ପରେ ସାର୍ ଟିକେ ଅଧିକ ବର୍ଷା ଯେଉଁ ଆସିଯାଏ,
1: ଆଜ୍ଞା,
0: ଚେରଟା ଯଦି ମାଟି ଭିତରକୁ ପଳେଇଥିବ, ତା ମାନେ ତା'ର ସେ ବଡ଼ ବର୍ଷା ହେଲେ ମଧ୍ୟ ସେ ତାକୁ ତା'ର ରେଜିଷ୍ଟାନ୍ସଟା ବଢ଼ିଯାଇଥାଏ, ତେଣୁ
1: ଆଜ୍ଞା,
0: ଗଛର ଯେଉଁ ମୋର୍ଟାଲିଟି ରେଟ୍ଟା କମିଯାଏ। ତେଣୁ ଆମେ ପ୍ରିଫର କରିବା ଜୁନ୍ ମାସର ପ୍ରଥମ ସପ୍ତାହଟା କିମ୍ବା ସେକେଣ୍ଡ ସପ୍ତାହ, ଅତି ଏକ୍ସଟ୍ରିମ୍ କେସ୍ରେ ଆମର ଗଛ ଲାଗିଯିବାର ଅଛି ସାର୍ ଫିଲ୍ଡରେ।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଯଦି ଜୁନ୍ ମାସେ ଆମେ ଲଗାମା ବେଲେ ବଢ଼ିଆ ହେବା। ତା ଗୋଟେ କଥା, ଯେତେବେଲେ ବି ଗୋଟେ ଚାଷୀଟେ ଚାହୁଁଛେ ଯେ ବାଇଗନ୍ ମାନେ ଯତ୍ନ ପାତନ କରବା, ବାଇଗନ୍ ଚାଷ୍ କରବା, ଆଉ ବାଇଗନ୍ ଆଣିକରି 2 ପଇସା ଲାଭ ମୋତେ ଦେବା ବୋଲି, ତ ସେ ଯେନ୍ ଆଶାଟେ ସେ କରୁଛେ, ପହଲା ତ ତାହାକେ ଚାରା ଯେନ୍ଟା ଆମେ କହୁଛୁ, ତ ବାଇଗନ୍ ଚାରା ଲଗାବାରଟା କେତେ ହିସାବେ ଲଗାବା, କେନ୍ତା କରି ଲଗାବା, କେତେ ବ୍ୟବଧାନଥି ଲଗାବା, ତ ଇ ଜିନିଷ୍ ସେ ନାଇଁ ଜିନିଥାଏ। ତ ସେଟା ସେ କେନ୍ତା କରି ମାନେ ଚାରା ରୋପଣ କରବା, ଚାରାକେ ଲଗାବା, ଆଉ ତାର ଯତ୍ନ ପାତନ ନେବା, ସେଟା ଟିକେ କହୁନ୍।
0: ତ ଏଠି ଆଜ୍ଞା 2ଟା କଥା ଅଛି, ବାଇଗଣ ଆମେ ସାଧାରଣ ବାଇଗଣ ଯେଉଁଟା କହୁଛନ୍ତି, ଆଉ ଗୋଟେ କହୁଛନ୍ତି କଲମୀ ବାଇଗଣ ବା ଗ୍ରାଫ୍ଟେଡ଼୍ ବ୍ରିଞ୍ଜାଲ ବୋଲି ଆମେ କହୁଛନ୍ତି।
1: ଆଜ୍ଞା,
0: ଯଦି ଆମେ ସାଧାରଣ ବାଇଗଣ ଦେଖିବା, ତାହେଲେ ଆମେ ଗଛକୁ ପ୍ଲାଣ୍ଟ ଟୁ ପ୍ଲାଣ୍ଟ ଡିଷ୍ଟାନ୍ସ ରଖିବା 2 ଫୁଟ,
1: ଆଜ୍ଞା,
0: ଆଉ ତା ଭିତରେ ଯେଉଁ ଗ୍ୟାପ୍ଟା ରହିଲା, ଯେଉଁ ଲାଇନ୍ ସ୍ପେସିଂଟା ରହିଲା, ସେଇଟା ଆମେ ରଖିବା 2.5 ଫୁଟ ସାଧାରଣ
1: ଆଜ୍ଞା
0: ବାଇଗଣ
1: ଆଜ୍ଞା।
0: କ୍ଷେତ୍ରରେ। କିନ୍ତୁ ଯଦି ଆମେ ଗ୍ରାଫ୍ଟେଡ଼୍ ବାଇଗଣକୁ ଯାଉଛନ୍ତି, ତା ସେଠି ସ୍ପେସ୍ଟା ଟିକେ ବଢ଼ିଯାଉଛି ଆମର,
1: ଆଜ୍ଞା,
0: ପ୍ଲାଣ୍ଟ ଟୁ ପ୍ଲାଣ୍ଟ ସ୍ପେସ୍ ରହୁଛି 3 ଫୁଟ,
1: ଆଜ୍ଞା,
0: ଆଉ ମଝିରେ ଲାଇନ୍ ସ୍ପେସିଂ ଆମେ ରଖୁଛୁ 5 ଫୁଟ।
1: ଆଜ୍ଞା,
0: ତ ଏମିତି କାହିଁକି ରଖୁଛୁ, କାରଣ ଯେତେବେଳେ ଗ୍ରାଫ୍ଟେଡ଼୍କୁ ଯାଉଛନ୍ତି, ସେ ଗଛ ଗୁଡ଼ାକର ଗ୍ରୋଥ୍ଟା ଟିକେ ବହୁତ ଅଧିକ ପରିମାଣରେ ହେବ,
1: ଆଜ୍ଞା,
0: ଆଉ ତ ସେ ଟିକେ ତାକୁ ସ୍ପେସ୍ ମଧ୍ୟ ଦରକାର ହେବ,
1: ଆଜ୍ଞା,
0: ତେଣୁ ଆମେ ଗ୍ରାଫ୍ଟେଡ଼୍ ବାଇଗଣରେ ସ୍ପେସ୍ ରଖୁଛୁ। ତା ସହିତ ଆଉ ଗୋଟେ ଜିନିଷ ବି ଅଛି, ଏଠି ଆମେ ଯେଉଁ ସ୍ପେସ୍ ରଖୁଛୁ, ସେଇ ୱିଦିନ୍ ସ୍ପେସ୍ ଭିତରେ ଆମେ ଇଣ୍ଟରକ୍ରପିଂ ମଧ୍ୟ କରିପାରିବା,
1: ଆଜ୍ଞା,
0: ଅନ୍ୟ କିଛି ଫସଲ ମଧ୍ୟ ଲଗେଇ ପାରିବା, ଯେମିତିକି
1: ଆଜ୍ଞା
0: ଆପଣଙ୍କର ଆମେ ଅନ୍ତଃ ଫସଲ ହିସାବରେ ଆମେ ମୂଳା ଲଗେଇ ପାରିବା,
1: ଆଜ୍ଞା,
0: ମୂଳାଟା ବି ଭଲ ଡିମାଣ୍ଡ ରହୁଛି,
1: ଆଜ୍ଞା,
0: ମୂଳା ଲଗେଇ ପାରିବା, ଭେଣ୍ଡି ଲଗେଇ ପାରିବା,
1: ଆଜ୍ଞା,
0: ଆଉ ଯଦି ଗେଣ୍ଡୁ ଫୁଲ ବି ଆମର ଯଦି ଆଞ୍ଚଳିକ ସ୍ତରରେ ଡିମାଣ୍ଡ ଥିବ,
1: ଆଜ୍ଞା,
0: ସାର୍ ଆମେ ଗେଣ୍ଡୁ ଫୁଲଟାକୁ ମଧ୍ୟ ପ୍ରିଫର କରିପାରିବା
1: ଆଜ୍ଞା,
0: ବାଇଗଣ ଚାଷ ଭିତରେ। ତେଣୁ ଯଦି ଗେଣ୍ଡୁ ଫୁଲଟା ଲଗାଉଛନ୍ତି, ତାମାନେ ଆପଣଙ୍କ ରୋଗ ପୋକଟା ବି କିଛି ମାତ୍ରାରେ ନିୟନ୍ତ୍ରଣ ସେଇଠି ହେଇଯାଉଛି।
1: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମେ 3-3 ଫୁଟ ଦୂରତା ଥି ଲଗାମା, ତାର ସାଙ୍ଗେ ସାଙ୍ଗେ 5-5 ଫୁଟ ଚଉଡ଼ା କର୍ମା ଗୋଟେ ଗୋଟେ ଗାର୍କେ, ତ ସେଥି ରହିଲେ ସେଟା ଠିକ୍ ହେଉଛେ। ତ ଆଉ ଗୋଟେ କଥା କହୁନ୍, ଯେ ଯେତେବେଲେ ବାଇଗନ୍ ଚାଷ୍ଟେ ଜଣେ କରୁଛେ, ତ ପହଲା ହେସି ରୋଗ୍ ପୋକ, ତ ରୋଗ୍ ପୋକକେ ଆମର ଚାଷୀର ପହଲା ଶତ୍ରୁ ବୋଲି କହେସନ୍।
0: ଆଜ୍ଞା,
1: ତ ଏଇ ବାଇଗନ୍ ଚାଷର ପ୍ରଧାନଟା ଶତ୍ରୁଟା କିଏ ସେଟା ଟିକେ କହ।
0: ଆଜ୍ଞା, ବର୍ତ୍ତମାନ ସବୁ ଚାଷୀମାନଙ୍କର ଗୋଟେ ବଡ଼ ସମସ୍ୟା ହେଇକିରି ରହିଛି, ବାଇଗଣ ଚାଷ ଯେଉଁମାନେ କରୁଛନ୍ତି, ଆମର ମୂଳ ସଢ଼ା ରୋଗ ଦେଖାଯାଉଛି ସାର୍, ନିମାଟୋଡ୍ସ ଯୋଗୁଁ ମୂଳ ସଢ଼ା ରୋଗ ଦେଖାଦିଏ।
1: ଆଜ୍ଞା,
0: ମୂଳ ସଢ଼ାଟା କ'ଣ ହୁଏ ନା, ଆମର ଯେଉଁ ସୂତ୍ରଜୀବୀ ଅଛନ୍ତି ସେମାନଙ୍କର ସଂଖ୍ୟା ବଢ଼ିଯାଏ ମାଟିରେ।
1: ଆଜ୍ଞା,
0: ତେଣୁ ମୂଳ ସଢ଼ା ରୋଗ ହୁଏ, ମୂଳ ସଢ଼ା ରୋଗ ହେଲେ ଲକ୍ଷଣ ଦେଖାଯିବ, ଆପଣଙ୍କ ଗଛରେ ଫୁଲ ଫଳ ଆସିଯାଇଥିବ,
1: ଆଜ୍ଞା,
0: କିନ୍ତୁ ଦେଖିବେ ତାପରେ ଗଛ ମରିଯିବ,
1: ଆଜ୍ଞା,
0: ତାମାନେ ସେଇଠି ଆମେ ଜାଣିବା ଯେ ମୂଳ ସଢ଼ା ରୋଗ ଲାଗିଗଲାଣି। ତ ଏଥିପାଇଁ ଆମକୁ ପ୍ରତି ମାନେ ଇଏ ରଖିବା ଦରକାର ଯେ ଆଗରୁ ପ୍ରିକସନ୍ ନେବାକୁ ପଡ଼ିବ, ଗଛ ଲଗେଇବା ପୂର୍ବରୁ ଆମେ ସାର୍ କ'ଣ କରିବା ନା, କମ୍ ଖର୍ଚ୍ଚରେ ଯଦି ଆମେ କରିବା, ଜଣେ ଚାଷୀ ଭାଇଟେ କମ୍ ବଜେଟ୍ରେ କରିବାକୁ ଚାହୁଁଛି, ଆମେ ଗୋଟେ ଏକର ପିଛା 50 KG ଯଦି ଆମେ ନିମ ପିଡ଼ୁଆ ମାଟିରେ ତାକୁ ଭଲ ଭାବରେ ହଳ କରିଦେଉଛନ୍ତି,
1: ଆଜ୍ଞା
0: ମାନେ ମାନେ ଗଛ ଲାଗିବା ପୂର୍ବରୁ, ପ୍ଲାଣ୍ଟିଂ ପୂର୍ବରୁ, ତାହେଲେ ଆମର ବହୁ ମାତ୍ରାରେ ଯେଉଁ ମୂଳ ସଢ଼ା ରୋଗ ରହିଛି,
1: ଆଜ୍ଞା
0: ଯେଉଁଟାକି ନିମାଟୋଡ୍ସ ମାନଙ୍କ ଦ୍ୱାରା ହୋଇଥାଏ, ସେଇ ରୋଗରୁ ଆମେ ରକ୍ଷା ପାଇପାରିବା। ପ୍ଲସ୍ ଆଉ ଗୋଟେ ଜିନିଷ ଏଥିପାଇଁ ମଧ୍ୟ ଦାୟୀ ରହୁଛି, ଯେଉଁ କେମିକାଲ ଆମେ ବହୁତ ମାତ୍ରାରେ ୟୁଜ୍ କରୁଛନ୍ତି
1: ଆଜ୍ଞା
0: ଫର୍ଟିଲାଇଜର୍ସଟା, ସେଇଥିରେ କ'ଣ ହେଉଛି ସାର୍, ଆମର ଯେଉଁ ମାଇକ୍ରୋବ୍ସ ଗୁଡ଼ାକ ଅଛନ୍ତି, ଯେଉଁମାନେ ଉପକାରୀ ଜୀବ ଗୁଡ଼ାକ ଅଛନ୍ତି, ସେମାନେ ନଷ୍ଟ ହୋଇଯାଉଛନ୍ତି,
1: ଆଜ୍ଞା
0: ଯାହାଫଳରେ କି ଯେଉଁ ସୂତ୍ରଜୀବୀ ମାନଙ୍କର ସଂଖ୍ୟା ବଢ଼ିଯାଉଛି। ତେଣୁ
1: ଆଜ୍ଞା
0: ମୂଳ ସଢ଼ାଟା ଗୋଟେ ପ୍ରମୁଖ ରୋଗ ହୋଇକରି ବର୍ତ୍ତମାନ ବାହାରିଛି ବାଇଗଣ ଚାଷରେ। ତା ସହିତ ବାଇଗଣକୁ ଆମର କାଣ୍ଡବିନ୍ଧା ରୋଗ ଦେଖାଦିଏ ଫଳ ଆସିଲା ମାନେ, ତାପରେ ଝାଉଁଳା ରୋଗ ଗୋଟେ ବହୁତ ବଡ଼ ରୋଗ ବାଇଗଣ ଚାଷ ପାଇଁକା।
1: ଆଜ୍ଞା
0: ତ ଏଥିପାଇଁ ଆମେ ପ୍ରାକୃତିକରେ ମଧ୍ୟ ବହୁତ ପ୍ରକାର ମେଡ଼ିସିନ ଆମେ ବ୍ୟବହାର କରିକି ଏସବୁ ଜିନିଷରୁ ଆମେ ନିଜ ଗଛକୁ ରକ୍ଷା କରିପାରିବା ଏବଂ ଭଲ ଫସଲ ମଧ୍ୟ ପାଇପାରିବା।
1: ସେଇଟା ତ ଭଲ କଥାଟେ କହିଲେ ଯେ ଆପଣ ଯେନ୍ ଯେନ୍ ରୋଗ ବାଗ କଥା କହିଲେ, ତ ସେଥି ଆମର ଚାଷୀ କାଣ ସବୁ ଖର୍ଚ୍ଚା କରି ନେଇଥିସି, ଆଉ ତାର ସେବା ଯତ୍ନ ଯେତ୍କି ଦରକାର, ତାକେ ସାର ଉଷ ଯେତ୍କି ଦରକାର, ତ ସେଟାକେ ସେ ଦେଇ ସେରିଥିସି। ଆଉ ଯେତେବେଲେ ସେଟା ମାନେ ବେଙ୍ଗନଟା ମରିଯିବା, ବେଲେ ତାର ଆର୍ଥିକ ଯେନ୍ ମେରୁଦଣ୍ଡଟା ଅଛେ ବିଲକୁଲ ଭାଙ୍ଗି ଯାଏସି। ସେ ପହିଲା ରାସାୟନିକ ଉପାୟରେ ଆମେ ନିୟନ୍ତ୍ରଣ କରୁଥିଲା, ତ ଇହାଦେ ଯେହେତୁ ମାନେ ମାନେ ଜୈବିକ କୃଷି ଆସିଲାନ, ତ ଏତାକେ ଆମେ ଦେଶୀ ଉପାୟ ଯେନ୍ଟାକି ପ୍ରାକୃତିକ ଭାବତି ଆମେ ଏ ରୋଗ ପକେ କେନ୍ଦ୍ର ପରିଚାଳନା କର୍ମା, ସେ ଭାବରେ ଟିକେ କହୁନ୍।
0: ବହୁତ ବହୁତ ଖୁସିର କଥା ସାର୍, ଆଜି ଆପଣ ବହୁତ ବଢ଼ିଆ କଥାଟେ କହିଲେ ଯେ ଆମେ ଜୈବିକ ଉପାୟରେ ଯେଉଁ ଚାଷ କରୁଛନ୍ତି ସେଇଟା ଆମ ସ୍ୱାସ୍ଥ୍ୟ ପାଇଁ ତ ବହୁତ ବଡ଼ ହିତକରକ କଥା, କିନ୍ତୁ ତା ସହିତ ଆମର ଆଉ ଗୋଟେ ଜିନିଷ ମଧ୍ୟ ସେଇଠି ଆମେ ଯୋଡ଼ିପାରିବା ଯେ ସେଇଟା ସାର୍ ଲୋ ବଜେଟ୍ ହୋଇଯାଉଛି, ମାନେ କମ୍ ଖର୍ଚ୍ଚରେ ମଧ୍ୟ ଆମେ ଚାଷ କାମଟାକୁ କରିପାରୁଛନ୍ତି।
1: ଆଜ୍ଞା
0: ଆଉ ପ୍ରଥମ କଥା ହେଲା, ଆପଣ ସାର୍ ଦେଖିବେ ଆମେ ଯେଉଁ ତଳି ଆସିବ, ଯେତେବେଳେ ତଳି ଘେରାରୁ ଆମେ ତଳି ଆଣିବା, ତାକୁ ସାର୍ ଆମେ ଟିକେ ଏନସିଓର କରିବା ଯେ ଆମେ ତାକୁ ଟିକେ ବିଶୋଧନ କରିବା।
1: ଆଜ୍ଞା
0: ଅତି ମାନେ କମ୍ ବଜେଟ୍ରେ ଯଦି ଆପଣ ସାର୍ କରିବାକୁ ଚାହୁଁଛନ୍ତି, ତାହେଲେ ଆମେ ଗାଈ ପରିସରରେ ତାକୁ ବିଶୋଧନ କରିପାରିବା, କିମ୍ବା ଆମର ଗୋଟେ ରହିଛି ବୀଜାମୃତ ବୋଲି ଗୋଟେ ରହିଛି, ବୀଜମାନଙ୍କର ଅମୃତ, ତାକୁ ସେଇଥିରେ ଆମକୁ ବିଶୋଧନ କରାଯାଏ ପ୍ଲାଣ୍ଟିଂ କରିବା ମାନେ ପୂର୍ବରୁ। ଗଛ ଲାଗିବାର ଯେତେବେଳେ 2 ସପ୍ତାହ ହୋଇଯିବ, ଆମେ ସାର୍ ତାକୁ ଆମେ ପ୍ରାକୃତିକରେ ଆମେ ତାକୁ ବୀଜାମୃତ ଦେଇଥାଉ, ଏବଂ ତାପରେ ପରେ ନିମାସ୍ତ୍ର ଆଗ୍ନେୟାସ୍ତ୍ର ଆଉ ଏଇ 2ଟା ଜିନିଷକୁ ଆମେ କଣ୍ଟିନ୍ୟୁ କରୁ ସାର୍, ନିମାସ୍ତ୍ର ଆଗ୍ନେୟାସ୍ତ୍ର। କାରଣ ନିମାସ୍ତ୍ର ଦେଲେ କ'ଣ ହବ, ଯେଉଁ ପତ୍ରଖିଆ ପୋକ ପୋକ ଗୁଡ଼ା ପତ୍ର ଖାଇଦିଅନ୍ତି, ସେ ପତ୍ରଖିଆ କୀଟକୁ ଦମନ କରିବାରେ ନିମାସ୍ତ୍ରଟା ପୁରା ଏକଦମ ସଫଳ ସାବ୍ୟସ୍ତ ହେଇଛି।
1: ଆଜ୍ଞା
0: ତା ସହିତ ଆମର ରହିଲା ଯେଉଁ ଫଳବିନ୍ଧା ପୋକ,
1: ଆଜ୍ଞା
0: ଫଳବିନ୍ଧା ପାଇଁ ଆମେ ଆଗ୍ନେୟାସ୍ତ୍ରଟା ପ୍ରୟୋଗ କରିବା।
1: ଆଜ୍ଞା
0: ଗୋଟେ ସପ୍ତାହ ଯଦି ସାର ଆମେ ନିମାସ୍ତ୍ର ଦେବା, ପୁଣି ନେକ୍ସଟ ସପ୍ତାହ ଆମେ ତାକୁ ପୁଣି ଆଗ୍ନେୟାସ୍ତ୍ର ଦେବା,
1: ଆଜ୍ଞା
0: ଏମିତି ଅଲ୍ଟରନେଟ୍ କରି କରି କରି କରି ଚାଲୁଥିବା। ଯଦି ଆମେ ପୁରା ପ୍ରିକସନ୍ ନେଇଯିବା ମାନେ ଚାରା ଲାଗିବା ଦିନଠାରୁ,
1: ଆଜ୍ଞା
0: ତାହେଲେ ଆମକୁ ଆଉ ସାର୍ କୌଣସି ପ୍ରକାର ରୋଗ ପୋକ ଆମକୁ ଆଉ କୌଣସି ପ୍ରକାର ଅସୁବିଧାରେ ପକାଇବ ନାହିଁ।
1: ଆଜ୍ଞା ସେଇଟା ତ ବଢ଼ିଆ ଭଲ କଥାଟେ କହିଲେ ଯେ ପ୍ରାକୃତିକ ଭାବରେ ଦେଶୀ ଉପାୟ ଆମେ କମ୍ ଖର୍ଚ୍ଚା କରିକରି କେନ୍ଦା କରି ଏଇଟାକେ ଆମେ ନିୟନ୍ତ୍ରଣ କର୍ମା। ତ ମୁଖ୍ୟତଃ ଇହାଦେ ଆପଣ ଯେନ୍ଟା କହିଲେ, ତ ଆମେ ନିମାସ୍ତ୍ର ଆସିଲା ତାପରେ ଅଗ୍ନ୍ୟାସ୍ତ୍ର ଆସିଲା, ତ ଏଇ 2ଟାକେ ଗୋଟେ ପରେ ଗୋଟେ ଯଦି ଆମେ ସିଞ୍ଚନ କରି କରାଯିମା ବେଲେ ଆମେ କେଭେ ରୋଗ ପୋକ ନାଇଁ ହୁଏ ବୋଲି କହିଲେ। ତ ଆଉ ଗୋଟେ ଜିନିଷ କାଣ ଆସି ଯେ ଯେତେବେଲେ ବି ଚାଷୀ ଚାଷ କରସି, ଫୁଲ ଫଲ ଆସିବା କିମ୍ବା ଆସବାର ଆଗରୁ ଆମର ଚାଷୀ ମୁଖ୍ୟତଃ ଇ ବାଇଗନ୍କେ କେନ୍ କେନ୍ ଧ୍ୟାନ ଦେବା, କେନ୍ତା ଯତ୍ନ କରବା ଯେ ଭଲ ହିସାବରେ ଉତ୍ପାଦନ ହେଇପାରବା, ସେଟା ଟିକେ କହୁନ୍।
0: ଆଜ୍ଞା ବହୁତ ବଢ଼ିଆ କଥା, ଯେତେବେଳେ ଆମର ବାଇଗଣରେ ଫୁଲ ଫଳ ଆସିବା ସମୟରେ ଆମେ ଟିକେ ଆଉ ଟିକେ ସଚେତନ ହେଇଯିବା, ଆଉ ଟିକେ ଯତ୍ନ ନେବା, ଯାହାଫଳରେ କି ଆମର ଟିକେ ଅଧିକ ଉତ୍ପାଦନରେ ଅଧିକ ଆସିବ ଏବଂ ପ୍ରଡକ୍ସନ୍ ଲେବୁଲଟା ବଢ଼ିପାରିବ।
1: ଆଜ୍ଞା
0: ତ ଆମେ ସେଥିପାଇଁ କ'ଣ କରିବା ନା, ଆମେ ଯେଉଁଟା ରହୁଛି ଫୋଲିଆର ସ୍ପ୍ରେ ବୋଲି କହୁଛନ୍ତି, ଆମ ପ୍ରାକୃତିକରେ ମଧ୍ୟ ଫୋଲିଆର ସ୍ପ୍ରେ ଅଛି, ଯେମିତିକି ଆମେ ମଲ୍ଟିସିଡ୍ ଏକ୍ସଟ୍ରାକ୍ଟ ବୋଲି କହୁଛୁ। ଆମର 7 ପ୍ରକାର ଆମେ ଶସ୍ୟକୁ ତାକୁ ସାର୍ ବତୁରେଇ ଦେବା, ବତୁରେଇକି ତାକୁ ଗଜା କରିଦେବା, ଗଜା କରିକି ତାକୁ ବାଟିଦେବା। 7 ପ୍ରକାର ଶସ୍ୟ ଭିତରେ ଆମର ମାଣ୍ଡିଆ ହେଲା, ଗହମ ହେଲା, ଧାନ ହେଲା, ଏସବୁ ଜିନିଷକୁ ଗଜା କରିବାକୁ ପଡ଼ିବ। ଗଜା କରିକି ତାକୁ ଗ୍ରାଇଣ୍ଡିଂ କରିସାରିଲା ପରେ ତାକୁ ବାଟିଦେବା, ବାଟିକି ତାକୁ ଆମେ ସ୍ପ୍ରେ କରିବା, ଯେଉଁଟାକୁ ଆମେ ଫୋଲିଆର ସ୍ପ୍ରେ ବୋଲି କହୁଛୁ। ତାଦ୍ୱାରା କ'ଣ ହବ ସାର୍, ଆପଣଙ୍କର ଯେଉଁ ଯେତେବେଳେ ଫଳ ଫୁଲ ଫଳ ଧରିବା ସମୟରେ ହରମୋନ୍ ପାଇଗଲା, ମାନେ ଗ୍ରୋଥ୍ କରିବା ପାଇଁକା, ଫଳ ଫୁଲ ଗ୍ରୋଥ୍ କରିବା ପାଇଁକା, ତ ତାର ପ୍ରଡକ୍ସନ୍ ଲେବୁଲଟା ବହୁ ପରିମାଣରେ ବଢ଼ିବାର ସମ୍ଭାବନା ରହିଛି ସାର୍।
1: ଆଜ୍ଞା ତ ଏଇଟା ତ ବହୁତ ଭଲ କଥା କହିଲେ ଯେ ଆମେ ମାନେ ଫୁଲ ଫଲ ଆସବାର ଆଗରୁ ଆମେ ଯେନ୍ ଯତ୍ନ ପାତନଟା ନେମା ବେଲେ ତାର ଉତ୍ପାଦନ କେନ୍ତାକରି ବଢ଼୍ବା। ଆଉ ଗୋଟେ କଥା ଆସିଲା ଯେ ମାନେ ବାଇଗନ୍ ଚାଷ ଯେନ୍ ଆପଣ ଯେନ୍ 5 ଫୁଟିଆ ଯେନ୍ କଥା କହିଲେ, ତ ଆଉ ଗୋଟେ ଅନ୍ତଃଫସଲ କଥା ଅଛେ, ତ ଇ ଯେନ୍ ଅନ୍ତଃଫସଲଟା ସେ ଚାଷୀଟେ କରିପାର୍ବା କି ନାଇଁ, ତ ସେଇଟା ଟିକେ କହୁନ୍।
0: ଆଜ୍ଞା, ଅନ୍ତଃଫସଲ ଜଣେ ଚାଷୀ ଚାହିଁଲେ ଆରାମସେ କରିପାରିବ, କାରଣ ଆମେ ତା ମଝିରେ ଡିଷ୍ଟାନ୍ସ ରଖୁଛନ୍ତି,
1: ଆଜ୍ଞା,
0: ଗୋଟେ 5 ଫୁଟ ଡିଷ୍ଟାନ୍ସ ରଖୁଛନ୍ତି ଗ୍ରାଫ୍ଟେଡ଼ ବାଇଗଣ କ୍ଷେତ୍ରରେ, ଆଉ ନର୍ମାଲ ବାଇଗଣ କ୍ଷେତ୍ରରେ ଆମେ 3 ଫୁଟ ଡିଷ୍ଟାନ୍ସ ରଖୁଛନ୍ତି।
1: ଆଜ୍ଞା,
0: ତ ଗ୍ରାଫ୍ଟେଡ଼ ବାଇଗଣରେ ଆମକୁ ଟିକେ ବହୁତ ବଢ଼ିଆ ସ୍ପେସ୍ ମିଳିଥାଏ ଏବଂ ସେଇଥିରେ ଆମେ ଅନ୍ତଃଫସଲ କରିପାରିବା। ଅନ୍ତଃଫସଲରୁ ମଧ୍ୟ ଆମେ ଇନକମ୍ କରିପାରିବା, ବର୍ଷ ଯାକ ଇନକମ୍ କରିପାରିବା।
1: ଆଜ୍ଞା,
0: କେତେବେଳେ ଶାଗ କରିବା, କେତେବେଳେ ଶାଗ ଭାଜି କରିବା, କେତେବେଳେ ମୂଳା କରିବା, କେତେବେଳେ ସାର୍ ସମୟ ଅନୁସାରେ ଭେଣ୍ଡି କରିବା,
1: ଆଜ୍ଞା,
0: ତ ଏମିତି ଆମ ବର୍ଷ ଯାକ ଅନ୍ତଃଫସଲରୁ ଆମେ କିଛି କିଛି ପାଇପାରିବା। ଆଉ ଗୋଟେ ଜିନିଷ ମଧ୍ୟ ଏଠି ସାର୍ ଆମେ ଯୋଡ଼ିପାରିବା, ଯଦି ବାଇଗଣ ଚାଷ ଜଣେ ଚାଷୀଟେ କରିଛି ତ ତା ଚାରିପଟରେ ସେ ବର୍ଡର କ୍ରପ୍ ହିସାବରେ ମକା ମଧ୍ୟ ଲଗେଇ ପାରିବ,
1: ଆଜ୍ଞା,
0: ସେଇଥିରୁ ମଧ୍ୟ କିଛି ପଇସା ସିଏ ରୋଜଗାର କରିପାରିବ।
1: ସେଇଟା ତ ବହୁତ ଭଲ କଥାଟେ କହିଲେ ଯେ ଆମେ ଯେନ୍ତା ମାନେ ହିଡ଼ ଯେନ୍ଟା ଥିସି ତ ସେ ହିଡ଼ ହିସାବେ ଚାରିଆଡ଼କେ ଦେଇକରି ଆମେ ମକା କର୍ମା ବୋଲି ବି ଚଲ୍ବା, ଆଉ ଆମେ ଯଦି ବାଇଗନ୍ ଚାଷ୍ଟେ କରୁଛୁ ତ ଯେନ୍ଟାକି ଆମେ ଗଞ୍ଜା ଫୁଲ ଗେଣ୍ଡୁ ଫୁଲ ଯେନ୍ଟା କହୁଛୁ ତାର ବି ଯଦି ଆମେ ବି ବାହାରେ ଲଗେଇ ପାର୍ମା ବେଲେ ଆମର୍ ବାଇଗନ୍ ଭିତରକେ ରୋଗ ପୋକ ଆସିନେ ପାରନ୍ ବୋଲି ଆପଣ କହିଲେ। ତ ଆଉ ଗୋଟେ କଥାକୁ ଇ ଯେନ୍ ଚାରା ରୋପଣ କରୁଛୁ ତ ଏଇଟା ରୋପଣ କଲା ପରେ କେତେ ଦିନ ଭିତରେ ଫଲଟା ଆସ୍ବା ଆଉ ଚାଷୀଟା ଫଲ ମାନେ ବାଇଗନ୍ ବିକ୍ବା ସେଇଟା ଟିକେ କହୁନ୍।
0: ଆଜ୍ଞା, ଏଇଟା ତ ଯଦି ଆମେ ଠିକ୍ ଭାବରେ ପ୍ରୋସେସ୍ ଅନୁସାରେ ଯଦି ଆମେ କରୁଛନ୍ତି ବାଇଗଣ ଚାଷଟା ତାହେଲେ ଆମର 45 ଦିନ ବେଳକୁ ସାର୍ ଫଳ ପଳେଇ ଆସୁଛି।
1: 45 ଡେଜ୍
0: ବେଳକୁ ଆମର ଫଳ ମାନେ ପ୍ରଥମ ହାର୍ଭେଷ୍ଟ ଆମର 45 ଡେଜ୍ରେ ହେଇପାରୁଛି ସାର୍, ସମୟ ହେଇପାରୁଛି।
1: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ 45-50 ଦିନ ଭିତରେ ଯଦି ମାନେ ଚାଷୀଟେ ବାଇଗନ୍ ଫଲବାରଟା ଦେଖ୍ବା ଆଉ ତାର୍ ସାଙ୍ଗେ ବିକ୍ବାର ବି ଆରମ୍ଭ କର୍ବା ବେଲେ ମିନିମମ୍ ଇଟା କାଣାସି ଦେଖ୍ବାର୍କେ ଗଲେ 6-8 ମାସଟେ ମାନେ ବାହାରସି। ତ ଚାଷୀର ସବୁଦିନ ପଇସା ଆସିପାର୍ବା। ଯେ ଆଉ ଗୋଟେ କଥା କହୁଁ ଯେ ଇ ଯେନ୍ କଲ୍ମି ବାଇଗନ୍ ଯେନ୍ ଗ୍ରାଫ୍ଟେଡ଼୍ କଥା କହିଲେ ଆଉ ଗୋଟେ ସାଧାରଣ ବାଇଗନ୍ ଏ ଦୁଇ ଭିତରେ ପାର୍ଥକ୍ୟଟା ଟିକେ କାଣା ଟିକେ ଆମର ଚାଷୀମାନଙ୍କୁ ବୁଝନ୍।
0: ଆଜ୍ଞା, ଏ ଯେଉଁ କଲମୀ ବାଇଗଣ ଆମେ କହୁଛୁ ବା ଗ୍ରାଫ୍ଟେଡ଼୍ ବାଇଗଣ କହୁଛୁ, ଏଇଟା ସାର୍ ଆମେ ତାର ରୁଟ୍ଟାକୁ ନେଉଛୁ ଆମର ଜଙ୍ଗଲୀ ବାଇଗଣର ତା ରୁଟ୍ଟାକୁ ନେଉଛୁ।
1: ଆଜ୍ଞା,
0: ତା ସହିତ ଯେଉଁଟା ଭଲ ଭେରାଇଟି ରହିଛି ହାଇ ୟିଲ୍ଡିଂ ଭେରାଇଟି,
1: ଆଜ୍ଞା,
0: ତାର ଉପର ଅଂଶଟାକୁ ଆମେ ନେଇକି ତାକୁ ଗ୍ରାଫ୍ଟିଂ କରୁଛୁ। ତ ଯେହେତୁ ତା ରୁଟ୍ଟା ହେଉଛି ମାନେ ଜଙ୍ଗଲୀ ବାଇଗଣ, ଜଙ୍ଗଲୀ ଭାଟା ବୋଲି କୁହାଯାଏ, ତାର ସାର୍ ମାନେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏବଂ ସେ ମାଟି ଭିତରୁ ଯେଉଁ ଗଛକୁ ଯେଉଁ ଆବଶ୍ୟକ ପୋଷଣ ତତ୍ତ୍ୱ ପୋଷକ ତତ୍ତ୍ୱ ଗୁଡ଼ାକ ସିଏ ସାର୍ ଯୋଗାଇବାରେ ସକ୍ଷମ ହେଇଥାଏ, ଆଉ ତାର ସାର୍ ମୋର୍ଟାଲିଟି ରେଟ୍ଟା ବହୁତ କମ୍ ଥାଏ। ଆଉ ଗୋଟେ ଜିନିଷ ଆମକୁ ବେଶୀ ବେନିଫିଟ୍ ଦିଏ, ସାଧାରଣ ବାଇଗଣ ମାନଙ୍କର ଗୋଟେ ଗଛ ଆମକୁ 5-7 କେଜି ଦେଉଛି, ତ ସେଇଠି ଆପଣ ଯଦି ଗୋଟେ ଗ୍ରାଫ୍ଟେଡ଼୍ ବାଇଗଣ ଲଗାଉଛନ୍ତି ସେଇଠି ଆପଣ ଗୋଟେ ଗଛରୁ 20-25 କେଜି ପର୍ଯ୍ୟନ୍ତ ଆପଣ ଅମଳ ପାଇପାରିବେ, ତାଠୁ ମଧ୍ୟ ଅଧିକ ହେବ।
1: ଆଜ୍ଞା,
0: ମିନିମମ୍ଟା ସାର୍ ମୁଁ କହୁଛି 20-25 କେଜି।
1: ସେଇଟା ତ ବଢ଼ିଆ କଥାଟେ କହିଲେ। ତ ଯାହା ହଉ, ଆପଣ ଆମର ବୈଠକିକି ଆସିଲେ, ଆଉ ଯେନ୍ ବାଇଗନ୍ ଚାଷ ଆମର ଚାଷୀ ଭାଇମାନେ କେନ୍ତାକିରି କରିବେ ତାର ସାଙ୍ଗେ ସାଙ୍ଗେ ଆମର ଯେନ୍ କଲମୀ ବାଇଗଣ ଯେନ୍ଟା ଗ୍ରାଫ୍ଟେଡ଼୍ ବାଇଗଣ କଥା କହୁଛୁଁ ଆଉ ସାଧାରଣ ବାଇଗନ୍ ଚାଷ ବି ଆମର ଚାଷୀ ଭାଇମାନେ କରିକିରି କେନ୍ତା ଦୁଇ ପଇସା ରୋଜଗାର କରିପାରିବେ, ଏ ବାବଦରେ ଆପଣ ଏତେ ଜିନିଷ ଆସିକରି କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର।
2: ହଁ, ଶୁଣିଲ ତ?
3: ହଁ ଦାଦା, ବନେ ଜିନିଷ ଜାଣି ହେଲା।
2: ହଁ ଦେଖ, ଏଇ ହିସାବରେ ଯଦି ଚାଷ କରବ ବୋଲେ ନେଇକେ ଦୁଇ ପଇସା ବନେ ଲାଭ ମିଳିପାରବା, ଯେ କାଁ ବୋଲି ଜିନିଷ କିନି ଗୋଟେ ସୂଚନାଟେ ଶୁଣ ତାଙ୍କ ପାଇଲି।
3: ଠିକ୍ ଅଛେ, ଶୁଣୁ
2: ବେଲେ ଶୁଣୁ।
4: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 ରେ 500 ରୁ ବୃଦ୍ଧି ପାଇ ଚଳିତ ବର୍ଷ

0: ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000 ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021ରେ ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି, ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017ରେ ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
1: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
0: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ, ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18,00,000 କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
2: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020ରେ 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000 ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ବେଲେ ଶୁଣିଲା ଯେ କାଁ ବୋଲି ନିଜେ ଜଗେ ହେଡ଼େ ଜାଣିଲି ନ ତୁମେ ହେତ୍କି ବୋଲୁ ତ ଇଆଡ଼େ ସିଆଡ଼େ ହେଇବସଲଣ ସମୟ ଆଡ଼କେ ଦେଖୁଛ ତ?
4: ହଁ ଦାଦା।
3: ବେଲେ ଜିମା ବୋଲୁଛ?
4: ହଁ ଦାଦା ଜିମା।
3: ବେଲେ ଯାଉ।
5: ଏଥର ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି। ସମ୍ବଲପୁରରେ ମୋଟ ଚାଉଳ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନା ବାଦାମ କ୍ୱିଣ୍ଟାଲ ପ୍ରତି 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା ମଧ୍ୟରେ, ସୋରିଷ ତେଲ 16,666 ଟଙ୍କାରୁ 22,564 ଟଙ୍କା ମଧ୍ୟରେ, ଗୁଡ଼ କ୍ୱିଣ୍ଟାଲ ପ୍ରତି 4,600 ଟଙ୍କାରୁ 5,300 ଟଙ୍କା, ଆଳୁ 850 ଟଙ୍କାରୁ 1,060 ଟଙ୍କା ମଧ୍ୟରେ। ଏଥର ବଜାରର ଖୁଚୁରା ମୂଲ୍ୟ ମୋଟା ଚାଉଳ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା ମଧ୍ୟରେ, ସୋରିଷ ତେଲ 172 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା ମଧ୍ୟରେ, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା ମଧ୍ୟରେ, ହରଡ଼ ଡାଲି 103 ଟଙ୍କାରୁ 126 ଟଙ୍କା, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା ମଧ୍ୟରେ, ପିଆଜ 20 ଟଙ୍କାରୁ 25 ଟଙ୍କା, ଚିନି ଖୋଲା ବଜାରରେ 46 ଟଙ୍କାରୁ 50 ଟଙ୍କା ମଧ୍ୟରେ। ଏଥିଲା ଦୈନିକ ବଜାର ପରିସ୍ଥିତି।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଗୁଜରାତର ସୁରତନ ଭିନ୍ନ ଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

0: ମାର୍ଶାଲ ଏପି ସିଂହ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ପ୍ରତିନିଧିଙ୍କୁ କଲେ ସାକ୍ଷାତ। ପରିବେଶ ସୁରକ୍ଷା ଆର୍ ସଂରକ୍ଷଣ ହେଉଛି ଗୋଟିଏ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀନୁ ଉଦ୍ଯାପିତ ହେଲା ବିପର୍ଯ୍ୟୟ ପରିଚାଳନା ଉପରେ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଟି ରଥଯାତ୍ରା ନୀତି ନିର୍ଘଣ୍ଟ କି ମିଲ୍ଲା ସ୍ୱୀକୃତି, ନୀଲାଦ୍ରି ବିଜେ ଉତ୍ତରୁ ଫେର୍ ମୂଲ ହେବା ରତ୍ନଭଣ୍ଡାରର ଗଣତି ମଣ୍ଟି, ଭୁବନେଶ୍ୱର ନଥିବା ନିର୍ମାଣ ସୌଧଟନ ହୋଇଯାଇଛି ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକମାନଙ୍କର ସମ୍ମିଳନୀ, ପଶ୍ଚିମ ଓଡ଼ିଶାର ସମ୍ବଲପୁର ବରଗଡ଼ ସୁବର୍ଣ୍ଣପୁର ବୌଦ୍ଧ ଆର୍ ନୂଆପଡ଼ା ଜିଲ୍ଲାର ପାଳିତ ହୋଇଛି ବିଶ୍ୱ ପରିବେଶ ଦିବସ, ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଦପଡ଼ାକେ ପ୍ରକୃତି ମିତ୍ର ଆର୍ ଆନନ୍ଦ ବଡ଼ପଣ୍ଡାଙ୍କୁ ଦିଆଗଲା ପ୍ରକୃତି ବନ୍ଧୁ ପୁରସ୍କାର, ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ର ଆବାକାଲ ହେବା ବିକଶିତ ଭାରତ ଲାଗି ଯୁବପିଢ଼ି ମାଏ ଭାରତ ୟୁଥ୍ କନ୍ଭେନ୍ସନ୍, କେରଲମ୍ ଛୁଇଁଲା ପରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଆର୍ ପଶ୍ଚିମ କେନ୍ଦ୍ରାଞ୍ଚଳର ଭିନ୍ ଭିନ୍ ଜାଗା ସହିତ ଗୋଆ ଆର୍ କର୍ଣ୍ଣାଟକର କେତେଟା ଜାଗାକେ କରିଛେ ପ୍ରବେଶ। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଆକାଶବାଣୀ ସମ୍ବଲପୁର ବିଶ୍ୱ ପରିବେଶ ଦିବସ ଅବସରରେ ଆଞ୍ଚଳିକ ସମ୍ବାଦ ବିଭାଗର ଶୁଣନ୍ତୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି, ଆଲେଖ୍ୟ ଏବଂ ଉପସ୍ଥାପନା ସୁପ୍ରୀତି ମିଶ୍ର।
2: ଶ୍ରୋତାବନ୍ଧୁ ନମସ୍କାର, ଆଜି ହେଉଛି ଜୁନ୍ 5 ତାରିଖ, ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ କରାଯାଏ। 1972 ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଆୟୋଜିତ ଜାତିସଂଘର ମାନବ ପରିବେଶ ସମ୍ମିଳନୀ ପରେ ଏହାର ଆରମ୍ଭ ହୋଇଥିଲା ଏବଂ 1973 ନିୟମିତ ଭାବେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏକ ନୂତନ ବିଷୟବସ୍ତୁ ଓ ଏକ ଆୟୋଜକ ଦେଶ ସହ ଏହି ଦିବସ ପାଳିତ ହୁଏ। ପରିବେଶ ହେଉଛି ଆମର ଜୀବନର ମୂଳ ଆଧାର। ଆମେ ଯେଉଁ ବାୟୁ ନିଶ୍ୱାସ ନେଉଛୁ, ଯେଉଁ ଜଳ ପାନ କରୁଛୁ, ଯେଉଁ ମାଟିରେ ଖାଦ୍ୟ ଉତ୍ପାଦନ କରୁଛୁ, ସବୁକିଛି ପରିବେଶ ସହ ଜଡ଼ିତ। ମଣିଷ, ପଶୁପକ୍ଷୀ, ବୃକ୍ଷଲତା ଏବଂ ଅନ୍ୟ ସମସ୍ତ ଜୀବଜନ୍ତୁ ଏହି ପରିବେଶ ଉପରେ ନିର୍ଭରଶୀଳ। ଏହି ପରସ୍ପର ସମ୍ପର୍କ ହିଁ ଜୈବିକ ସନ୍ତୁଳନ ରକ୍ଷା କରେ। ତେଣୁ ପରିବେଶର ସୁରକ୍ଷା ମାନେ ଆମ ନିଜର ଜୀବନ ଓ ଭବିଷ୍ୟତର ସୁରକ୍ଷା। କିନ୍ତୁ ଦୁଃଖର ବିଷୟ ଯେ ବିକାଶର ଦୌଡ଼ରେ ଆମେ ଅନେକ ସମୟରେ ପରିବେଶ ପ୍ରତି ଉଦାସୀନ ହୋଇପଡ଼ୁଛୁ। ଅତ୍ୟଧିକ ବନ ନିଧନ, ଶିଳ୍ପାୟନ, ଯାନବାହନର ବୃଦ୍ଧି, ପ୍ଲାଷ୍ଟିକ୍ର ଅବାଧ ବ୍ୟବହାର ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଦହନ ଫଳରେ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେଉଛି। ଏହାର ପରିଣାମ ସ୍ୱରୂପ ବିଶ୍ୱ ତାପମାତ୍ରା ବଢ଼ୁଛି, ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଉଛି ଏବଂ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ମଧ୍ୟ ବଢ଼ିଚାଲିଛି। ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଏବଂ ଗ୍ରାମାଞ୍ଚଳରେ ମୃତ୍ତିକା କ୍ଷୟ ଏବେ ସାଧାରଣ ସମସ୍ୟା ପାଲଟିଛି। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଗତ 1 ଶତାବ୍ଦୀ ମଧ୍ୟରେ ପୃଥିବୀର ସର୍ବମୋଟ ତାପମାତ୍ରା 1.2 ଡିଗ୍ରୀ ସେଲସିୟସ୍ରୁ ଅଧିକ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ହିମବାହଗୁଡ଼ିକ ଦ୍ରୁତ ତରଳିବାରେ ଲାଗିଛି ଏବଂ ସମୁଦ୍ର ପତନର ଉଚ୍ଚତା ମଧ୍ୟ ବଢ଼ୁଛି। ଅନିୟମିତ ବର୍ଷା, ଅତ୍ୟଧିକ ଉତ୍ତାପ, ଖରା, ବନ୍ୟା ଏବଂ ଘୂର୍ଣ୍ଣିଝଡ଼ ଭଳି ଘଟଣା ଆଜି ସାଧାରଣ ହୋଇପଡ଼ିଛି। ଏହାର ପ୍ରଭାବ କୃଷି ଉତ୍ପାଦନ ହ୍ରାସ, ଜୀବିକା ନଷ୍ଟ, ସ୍ୱାସ୍ଥ୍ୟ ସମସ୍ୟା ଓ ଅର୍ଥନୀତି ଉପରେ ପଡ଼ୁଛି। ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗର ପ୍ରସାର ମଧ୍ୟ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ। ପ୍ଲାଷ୍ଟିକ୍ ପ୍ରଦୂଷଣ ମଧ୍ୟ ବର୍ତ୍ତମାନ ସମୟର ଏକ ଗୁରୁତର ସମସ୍ୟା। ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସମୁଦ୍ର ଓ ନଦୀରେ ପହଞ୍ଚୁଛି। ଏହା ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରିବା ସହ ମାନବ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଆଜି ମାଇକ୍ରୋ ପ୍ଲାଷ୍ଟିକ୍ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିସାରିଛି, ଏପରିକି ମଣିଷର ରକ୍ତ ଓ ଫୁସ୍ଫୁସ୍ରେ ମଧ୍ୟ ମିଳୁଛି, ଯାହା ଭବିଷ୍ୟତ ପିଢ଼ି ପାଇଁ ଗଭୀର ଚିନ୍ତାର ବିଷୟ। ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ଭରପୁର ରାଜ୍ୟ ମଧ୍ୟ ପରିବେଶଜନିତ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ବାରମ୍ବାର ଘୂର୍ଣ୍ଣିଝଡ଼, ଉପକୂଳ ଅଞ୍ଚଳର କ୍ଷୟ, ଜଙ୍ଗଲ ହ୍ରାସ ଏବଂ ଭୂତଳ ଜଳ ସଙ୍କଟ ଭଳି ସମସ୍ୟା ଆମକୁ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ସତର୍କ କରୁଛି। ଚିଲିକା ହ୍ରଦର ପରିବେଶ, ଭିତରକନିକାର ହେନ୍ତାଳବଣ, ଶିମିଳିପାଳର ଜୈବ ବିବିଧତାକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ। ଏହି ପରିସ୍ଥିତିରେ ସରକାର, ବିଭିନ୍ନ ସଂସ୍ଥା ଏବଂ ସାଧାରଣ ଲୋକଙ୍କ ସମ୍ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ। ପରିବେଶ ସୁରକ୍ଷା ପାଇଁ ଆମେ ଦୈନନ୍ଦିନ ଜୀବନ

0: ରେ କିଛି ସରଳ ପଦକ୍ଷେପ ଗ୍ରହଣ କରିପାରିବା, ଯଥା ଅଧିକରୁ ଅଧିକ ଗଛ ଲଗାଇବା ଓ ସେଗୁଡ଼ିକର ଯତ୍ନ ନେବା, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ପରିହାର କରିବା, ଜଳ ଓ ବିଦ୍ୟୁତର ଅପଚୟ ରୋକିବା, ବର୍ଜ୍ୟବସ୍ତୁର ପୃଥକୀକରଣ ଓ ପୁନଃ ବ୍ୟବହାରକୁ ଗୁରୁତ୍ୱ ଦେବା, ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା, ସାଇକେଲ ଓ ସାର୍ବଜନୀନ ପରିବହନର ବ୍ୟବହାର ବଢ଼ାଇବା ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବା। ଏହି ଛୋଟ ଛୋଟ ପଦକ୍ଷେପଗୁଡ଼ିକ ମିଶି ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ସ୍କୁଲ, କଲେଜ ଓ ଗାଁ ଗହଳିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ କରିବା ମଧ୍ୟ ଜରୁରୀ। ଶ୍ରୋତାବନ୍ଧୁ, ପୃଥିବୀ ଆମର ଏକମାତ୍ର ବାସସ୍ଥାନ, ଏହାକୁ ସୁରକ୍ଷିତ ରଖିବା ଆମର ନୈତିକ ଓ ସାମାଜିକ ଦାୟିତ୍ୱ। ଆସନ୍ତୁ, ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ସମସ୍ତେ ସଂକଳ୍ପ ନେବା ଯେ ପ୍ରକୃତିକୁ ଭଲ ପାଇବା, ପରିବେଶକୁ ସୁରକ୍ଷା ଦେବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସ୍ୱଚ୍ଛ ଏବଂ ସୁସ୍ଥ ପୃଥିବୀ ଗଢ଼ି ତୋଳିବା। କାରଣ ପ୍ରକୃତି ବଞ୍ଚିଲେ ହିଁ ଆମେ ବଞ୍ଚିବା। ଆଜିର ଉପସ୍ଥାପନକୁ ଏଇଠି ରଖୁଛୁ। ଧନ୍ୟବାଦ।
1: ବିଶ୍ୱ ପରିବେଶ ଦିବସ ଅବସରରେ ଆଞ୍ଚଳିକ ସମ୍ବାଦ ବିଭାଗର ଶୁଣିଲେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି, ଆଲେଖ୍ୟ ଏବଂ ଉପସ୍ଥାପନା ସୁପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ, ପ୍ରମୋଦ ମିଶ୍ରଙ୍କ ରଚନାରୁ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପଢ଼ ଓ ନବୀନ କୁମାର କୁମାର। ପ୍ରଥମ ଗୀତଟି ଗୀତାଞ୍ଜଳି ପଢ଼ଙ୍କ କଣ୍ଠରେ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଦାମୋଦର କେଶବ ଦାତାରଙ୍କ ଦ୍ୱାରା ପରିବେଷିତ ବେହେଲା ବାଦନରେ ରଚନା ବିଲମ୍ବିତ ଆଟ ତାଲ ଏବଂ ଦ୍ରୁତ ତିନ ତାଲରେ ନିବଦ୍ଧ କଲ୍ୟାଣ ଥାଟରୁ ଉତ୍ପନ୍ନ ରାଗ ୟମନ୍। ତବଲା ସଙ୍ଗତ କରିଛନ୍ତି ପଣ୍ଡିତ ନୟନ ଘୋଷ। ବେହେଲାରେ ସହଯୋଗିତ କରିଛନ୍ତି ରତ୍ନାକର ଗୋଖଲେ। ସ୍ୱରମଣ୍ଡଳରେ ଅଛନ୍ତି ରାଜନ ମସେଲକର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ରାତି 9:30 ପ୍ରସାର କରୁଛୁ ମାନସ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ।

0: ଷ୍ଟାଡିୟମନୁ ଆଇବାକାଲ ହେବା ବିକଶିତ ଭାରତ ଲାଗି ଯୁବପିଢ଼ି ମାଏ ଭାରତ ୟୁଥ୍ କନଭେନସନ୍ ଏବେ 24 ଘଣ୍ଟା ଭିତରେ ଧୁକା ଗଡିଆର ଚଡ଼କ ମାରବା ବୋଲି 6ଟା ଜିଲ୍ଲାକେ ଅରେଞ୍ଜ ୱାର୍ଣ୍ଣିଂ ଆର 19ଟା ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଦେଇଛେ ପାଣିପାଗ ବିଭାଗ। ଏଛନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରବେ ରାତି 11:05।
1: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦ୍ୱାନ ଉମାୟାଲପୁରମ୍ ଶିବରମନଙ୍କ ଦ୍ୱାରା ପରିବେଷିତ ମୃଦଙ୍ଗମ୍ରେ କର୍ଣ୍ଣାଟକୀ ସଙ୍ଗୀତର ଏକ ପ୍ରମୁଖ ତାଲ ଚତୁସ୍ର ଜାଡ଼ି ତ୍ରିପୁଟା ତାଲ ବା ଆଦିତାଲ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦ୍ୱାନ ଉମାୟଲପୁରମ୍ ଶିବରମନ୍ଙ୍କ ଦ୍ୱାରା ପରିବେଷିତ ମୃଦଙ୍ଗମ୍ରେ ଶୁଣିଲେ କର୍ଣ୍ଣାଟକୀ ସଙ୍ଗୀତର ଏକ ପ୍ରମୁଖ ତାଲ ଚତୁସ୍ର ଜାତି ତ୍ରିପୁଟା ତାଲ ବା ଆଦିତାଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ବର୍ତ୍ତମାନ ପ୍ରସାର କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଥମ ଗୀତ ଆଇ ମିଲନ କି ରାତ ଏହି କଥାଚିତ୍ରର ଗୀତ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ ଓ ଅନୁରାଧା ପଡ଼ୱାଲ ଗୀତରଚନା ସମୀର ସଙ୍ଗୀତ ଆନନ୍ଦ ମିଲିନ୍ଦ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁବ୍ରତ କୁମାର ସାହୁ କରମସାନି ସାହୁ ରାଧାକାନ୍ତ ଭୋଇ ଗୋବିନ୍ଦ ଭୋଇ ଗୋବିନ୍ଦ ମେହେର ଚୈତନ୍ୟ ପଟେଲ ସୌରଭ ଭୋଇ ଗ୍ରାମ ପହଣ୍ଡି ବିଜେପୁର ଜିଲ୍ଲା ବରଗଡ଼ରୁ ଶୁଣନ୍ତୁ ଆପଣମାନଙ୍କର ପସନ୍ଦର ଗୀତଟିଏ

ଏଥର ଶୁଣନ୍ତୁ ବେଟା କଥାଚିତ୍ରର ଗୀତ, ଦେଢ଼ଘଣ୍ଟାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପଡ଼ୱାଲ, ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ। ଅନୁରୋଧ ଆପଣମାନଙ୍କର, ମହଲାକଟା, ଉପରପଡ଼ା, ଭେଡ଼ାନ ଜିଲ୍ଲା ବରଗଡ଼ରୁ ରବୀନ୍ଦ୍ର, ଜଗଦୀଶ, ସୁଶାନ୍ତ, ଦେପନ, ଶ୍ରୀକାନ୍ତ ଓ କରଣ ମେହେର। ସମ୍ବଲପୁର ଜିଲ୍ଲା ଚାଉରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବବ୍ଲୁ, ବିଶ୍ୱ, ଡଲି, ସୁରଜ, ସୁରେଶ, ଚିନ୍ମୟୀ, ବୈଭବ, କୁନମୁନ ଏବଂ ରଶ୍ମିତା ସେଠ। ଶୁଣନ୍ତୁ ଆପଣମାନଙ୍କର ପସନ୍ଦର ଗୀତଟିଏ।

ମନିକା ବିକି ନବୀନ ଓ ତାଙ୍କ ବାପା ମା ଡୁଙ୍ଗୁରି ଆମ୍ବାଭନା ଜିଲ୍ଲା ବରଗଡ଼ରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମାସୁମ କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତରଚନା ଗୁଲଜାର, ସଙ୍ଗୀତ ଆର୍ ଟି ବର୍ମାନ।

ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତ କୋରା କାଗଜ କଥାଚିତ୍ରରୁ, କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା ଏମ୍ ଜି ହସମତ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ। ଅନୁରୋଧକାରୀ ଶ୍ରୋତା ହେଲେ ବାଲୁବାଲ।

ଟାଙ୍ଗରପାଲି କୁଚିଣ୍ଡା ଜିଲ୍ଲା ସମ୍ବଲପୁରରୁ ବବଲୁ ନାୟକ ଓ ପୀତାମ୍ବର ସାହୁ ଆପଣମାନେ ଶୁଣିବା ପାଇଁ ଯାଇଛନ୍ତି ଆସିକି କଥାଚିତ୍ରରେ ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଓ କୁମାର ସାନୁ। ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସରଗମ୍ କଥା ଚିତ୍ରର ଗୀତ ଗାଇଛନ୍ତି ମହମ୍ମଦ ରଫି। ଗୀତରଚନା ଆନନ୍ଦ ପକ୍ଷୀ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଅନୁରୋଧକାରୀ ଶ୍ରୋତା ହେଲେ କମଲ ଲୋଚନ ପୂଜାରୀ, କିଶୋରୀ ଦୀପାଞ୍ଜଳି, ହିମାଂଶୁ ପୂଜାରୀ ଓ ଗୁଣବନ୍ତୀ।

ଶେଷ ହେଲା ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସଂସାରର ମନୋରମ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆମର ଏହି କାର୍ଯ୍ୟକ୍ରମରେ ପ୍ରତି ସପ୍ତାହରେ ସାହିତ୍ୟ କ୍ଷେତ୍ରରେ ଜଣେ ବିଶେଷ ବ୍ୟକ୍ତିତ୍ୱଙ୍କୁ ଆମେ ଭେଟିଥାଉ, ତାଙ୍କ ବିଷୟରେ, ତାଙ୍କର ଲେଖନୀ ଜୀବନ ବିଷୟରେ ଜାଣିଥାଉ। ସେମିତି ଜଣେ